ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ 29 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 20 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 6:06 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଲୋପିତା ମିଶ୍ର, କଣ୍ଠରେ ତାଙ୍କର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଗୀତ ରଚନା।

ଶେଷ ହେଲା ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଟିକିଏ ପରେ।

ମଣିଷର ପ୍ରକୃତି ସହଜେ ବଦଳେ ନାହିଁ। ଯୁଗେ ଯୁଗେ ସ୍ୱୟଂ ଭଗବାନ ତାଙ୍କ ସୃଷ୍ଟିର ଜୀବମାନଙ୍କୁ ସତ୍ପଥଗାମୀ କରିବା ପାଇଁ ମଣିଷ ଜନ୍ମଲାଭ କରିଛନ୍ତି। କଷ୍ଟ ସହିଛନ୍ତି, ହସିଛନ୍ତି, କାନ୍ଦିଛନ୍ତି, ତାରି ଭିତରେ ସଂସାର ଯିବ ପାଇଁ ଅସଲ ବାଟଟି କ'ଣ ସେ ଦେଖାଇ ଯାଇଛନ୍ତି। ସେହି ସମୟରେ କିଛି ମଣିଷ ସଚେତନ ହୋଇଥାନ୍ତି, ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରୁଥାନ୍ତି। ଈଶ୍ୱରଙ୍କ ମାର୍ଗ ଖୁବ୍ ଉଜ୍ଜଳ ଦିଶେ। କିଛି ବର୍ଷ ପରେ ସେହି କଥା ପୁରୁଣା ମନେ ହୁଏ। ମଣିଷ ନିଜକୁ ବଡ଼ ମନେ କରେ, ନିଜର କ୍ଷମତା ନିଜର ପାରିଲାପଣ ସବୁଠୁ ବଡ଼ ବୋଲି ସେ ଭାବେ। ସେଇଥିପାଇଁ କୁହାଯାଇଛି, ମଣିଷ ପ୍ରକୃତି ନଲେ ତୁଟେ। ମଣିଷର ପ୍ରକୃତି ସହିତ ଗୋଟିଏ ଅନ୍ତର୍ଚେତନା ବି କାମ କରେ। ଲୋକେ ସାଧାରଣ ଅର୍ଥରେ ଯାହାକୁ କହନ୍ତି ଯୋଗ ବାଟ କଢ଼େଇ ନିଏ। ଇଏ ଯୋଗ ଅନ୍ୟ କିଛି ନୁହେଁ, ମଣିଷର ଭବିତବ୍ୟ। ଟିକିଏ ସହଜ ଭାବରେ କୁହାଯାଇପାରେ, ମଣିଷ ଭିତରେ ଗୋଟିଏ ଚେତନା କାମ କରୁଥାଏ। ସେ ତା ପାଇଁ ଉଚିତ ଅନୁଚିତ କର୍ମ ସ୍ଥିର କରିପକାଏ। ସେହି ଅନୁସାରେ କଥା କହିବାକୁ ନିର୍ଦ୍ଦେଶ ଦିଏ। କଥା ସହିତ ସାଗରରେ ଗୋଟିଏ କାହାଣୀ ମୋର ଏଇଠି ମନେ ପଡ଼ୁଛି। ଜଣେ ଋଷି ନିକାଞ୍ଚନରେ ଆଶ୍ରମିକ ଜୀବନଯାପନ କରୁଥିଲେ। ଦିନେ ଗୋଟିଏ ବିଚିତ୍ର ଘଟଣା ଘଟିଲା। କୁଆଟିଏ ତା ଥଣ୍ଟରେ ମୂଷାଟିଏ ଧରି ଖାଇବା ପାଇଁ ଅନ୍ୟତ୍ର ନେଇ ଯାଉ ଯାଉ ଋଷି ଆଶ୍ରମ ସାମ୍ନାରେ ସେଇଠିକୁ ଖସେଇ ପକେଇଲା। ଆହତ ମୂଷାର ଚିତ୍କାର ଶୁଣି ଋଷିଙ୍କ ମନରେ ଦୟା ହେଲା। ସେ ତାର ଶୁଶ୍ରୂଷା କରି ଆଶ୍ରମରେ ରଖିଲେ। ଋଷି ପ୍ରାଣରେ ମମତା ଜାଗ୍ରତ ହେବାରୁ ସେ ମୂଷାଟିକୁ ମଣିଷ କରିଦେଲେ। ସେ ଏକ ଦିବ୍ୟ ତରୁଣୀ ହୋଇଗଲା, ଋଷି ଆଶ୍ରମରେ ଆନନ୍ଦରେ ରହିଲା। କି କନ୍ୟା ତୁମେ କହିଲା, ଇଏ ଯୋଗ୍ୟ ଯେ କିନ୍ତୁ ବଡ଼ କୋମଳ, ଏହାଙ୍କ ଠାରୁ ଯୋଗ୍ୟତମ ବଡ଼ କ'ଣ ଆଉ କେହି ନାହାନ୍ତି? ମେଘ କହିଲେ, ମୋଠାରୁ ଯୋଗ୍ୟ ଓ ଶକ୍ତିଶାଳୀ ହେଲେ ପବନ। ଋଷି ପବନକୁ ଆହ୍ୱାନ କଲେ, ପବନ ଆସିଲେ।

ପବନକୁ ଦେଖି କନ୍ୟା କହିଲା, ଇଏ ଯୋଗ୍ୟ ଯେ, କିନ୍ତୁ ଭାରି ଚଞ୍ଚଳ। ଏହାଙ୍କ ଠାରୁ ଯୋଗ୍ୟତମ ବର କ'ଣ ଆଉ କେହି ନାହାନ୍ତି? ପବନ କହିଲେ, ମୋ ଠାରୁ ଯୋଗ୍ୟ ଓ ଶକ୍ତିଶାଳୀ ହେଲେ ପର୍ବତ, କାରଣ ମୁଁ ଯେତେବେଳେ ପ୍ରଚଣ୍ଡ ବେଗରେ ପ୍ରବାହିତ ହୁଏ ପର୍ବତ ବି ଟଳାଇ ପାରେ ନାହିଁ। ସେମିତି ଋଷି ଆହ୍ୱାନରେ ପର୍ବତ ଆସିଲେ। କନ୍ୟା ତାଙ୍କୁ ନାପସନ୍ଦ କରିବାରୁ ସେ କହିଲେ, ମୋ ଠାରୁ ଅଧିକ ଯୋଗ୍ୟ ହେଲା ମୂଷା, କାରଣ ସେ ବାରମ୍ବାର ପର୍ବତକୁ ତାଡ଼ି ଅସ୍ଥିର କରି ପକାଏ। ଋଷି ମୂଷାକୁ ଆହ୍ୱାନ କଲେ, ମୂଷା ଆସିଲା। କନ୍ୟା ତାକୁ ପସନ୍ଦ କରିବା ସହିତ କହିଲା, ଏଡ଼େ ସୁନ୍ଦର ବରଟିଏ ଥାଉ ଥାଉ କୁଆଡ଼ୁ କ'ଣ ଆଣି କାହିଁକି ଦେଖାଉଥିଲ ବାପା? କନ୍ୟାକୁ ବିବାହ ଦେଇ ବିଦା କରିବା ପରେ ଋଷି ଭାବିଲେ, ମୂଷାକୁ ବଦଳାଇ ମଣିଷ କରିବାର ଶକ୍ତି ସିନା ମୋର ଥିଲା, କିନ୍ତୁ ତାର ଅନ୍ତର୍ଚେତନାକୁ ବଦଳାଇବାର ଶକ୍ତି ମୋର ନଥିଲା। ଅନ୍ତର୍ଚେତନାକୁ ନିୟନ୍ତ୍ରଣ କରିବାର ଶକ୍ତି ସ୍ୱୟଂ ସେହି ପ୍ରାଣୀରେ ହିଁ ଥାଏ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ରତ୍ନାକର ଚୟିନୀ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 132ତମ ଭାଗ।

ଯୋଗ ଐଶ୍ୱର୍ଯ୍ୟ ଯୋଗୀମାନଙ୍କର ପୁନରାୟ କ୍ଲେଶ ଉତ୍ପାଦନ କରିପାରେ ନାହିଁ। ତଥାପି ଋଷଭ ନାରାୟଣ ଯୋଗ ସିଦ୍ଧି ସମୂହର ଉପଯୋଗ କଲେ ନାହିଁ କାହିଁକି? ଏହି ପ୍ରଶ୍ନରେ ଶ୍ରୀ ଶୁକଦେବ ବୁଝାଇଛନ୍ତି, ପୂର୍ବ ସ୍ୱଭାବ ପରିତ୍ୟାଗ ବିଷୟରେ ମନକୁ ବିଶ୍ୱାସ କରି ହୁଏ ନାହିଁ। ମନକୁ ଅତିରିକ୍ତ ବିଶ୍ୱାସ କଲେ ମନ ଇନ୍ଦ୍ରିୟମାନଙ୍କୁ ଅନର୍ଥ କରିବାର ସୁଯୋଗ ଦିଏ। ସେଥିପାଇଁ ଋଷଭଦେବ ଯୋଗ ଐଶ୍ୱର୍ଯ୍ୟକୁ ଉପେକ୍ଷା କରି ଶେଷକୁ ଦାବାନଳରେ ଭସ୍ମ ହୋଇ ପ୍ରାଣତ୍ୟାଗ କରିଛନ୍ତି। ତାଙ୍କ ପୁଣ୍ୟଚରିତ ପାଇଁ ଭାରତ ଧନ୍ୟ ହୋଇଛି।

0: ଭରତ କର୍ମ ଅନୁସରି ସୁଜନ ଚିନ୍ତନ ରହରି ସେ ପ୍ରଭୁ ଚରଣାର ବିନ୍ଦେ ମନ ନିବେଶି ଅପ୍ରମାଦେ କହି ଦାସ ଜଗନ୍ନାଥ ଶ୍ରୀକୃଷ୍ଣ ଭଜନ ଚରିତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭରତ ଚରିତେ ଭଗବତ ପରିଚର୍ଯ୍ୟାୟାଂ ନାମ ସପ୍ତମ ଅଧ୍ୟାୟଃ।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 132ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥୀ ଦାସ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଉଛି ତେବେ ଏକର ପ୍ରତି ନିମ୍ବ ମଞ୍ଜିରୁ ତିଆରି ଏକ ଲିଟର ଆଜାଡିରାକ୍ଟିନ୍ କିମ୍ବା ଲାମ୍ବଡ଼ା ସାଇହାଲୋଥ୍ରିନ୍, 5% ଇସି 100 ମିଲିଲିଟର କିମ୍ବା ଥାଇଓ ମେଥୋକ୍ସାମ୍ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକ ଏକର ତଳିଘରା ପିଛା 4-5 ଫେରମୋନ୍ ଯନ୍ତା ରଖନ୍ତୁ। ଯଦି ଗୋଟିଏ ଟ୍ରାପ୍ ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି ତେବେ ଏକର ପିଛା 800 ମିଲିଲିଟର ଆଜାଡିରାକ୍ଟିନ୍ 0.15% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ 0.4% GR ସହିତ ବାଲି ସମାନ ଭାବରେ ମିଶାଇ 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 8.5% ଇସି 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରା ହାଇଡ୍ରୋକ୍ଲୋରାଇଡ୍ 4G କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡାମାଇଡ୍ 20% WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଗ୍ରାମା ଜାପୋନିକମ୍ କାର୍ଡରୁ 7-10 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ। ଯେଉଁ ଅଞ୍ଚଳରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ ସମ୍ଭାବନା ଅଧିକ ରହୁଛି ସେଠାରେ 8-10 ଧାଡ଼ି ଧାନ ରୋଇବା ପରେ 1 ଧାଡ଼ି ବ୍ୟବଧାନ ଛାଡ଼ି ପୁଣି ରୁଅନ୍ତୁ। ଧାନ ବୁଦା ପ୍ରତି ଯଦି 2 ପତ୍ରମଡ଼ା ପୋକ ଦେଖାଯାଏ ତେବେ ପତ୍ରମଡ଼ା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 8.5% ଇସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ 20 WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସମ୍ବଳୁଆ କିମ୍ବା ନଳୀ ପୋକ ଦେଖାଦେଲେ ଏକର ପିଛା 500 ମିଲିଲିଟର କ୍ଲୋରୋପାଇରିଫସ୍ 20 ଇସି କିମ୍ବା 800 ମିଲିଲିଟର କୁଇନାଲୋଫସ୍ 25% ଇସି 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଯେଉଁ ଜାଗାରେ ଚେର ଗଣ୍ଠି ରୋଗର ପ୍ରାଦୁର୍ଭାବ ସମ୍ଭାବନା ଅଧିକ ସେଠାରେ ଧାନ ବୁଣିବାର 5 ଦିନ ପରେ ପ୍ରତି ବର୍ଗମିଟର ତଳିଘେରା ପିଛା 20 କିଲୋଗ୍ରାମ 200 ଗ୍ରାମ ଗୋଟିଏ ନର୍ସରୀ ପାଇଁ କାର୍ବୋଫ୍ୟୁରାନ୍ ଦାନାଦର 3% CG ଏବଂ କାଣ୍ଡବିନ୍ଧା ପୋକ ପାଇଁ 20 କିଲୋଗ୍ରାମ 100 ଗ୍ରାମ ଗୋଟିଏ ନର୍ସରୀ ପାଇଁ ଏକର ପ୍ରତି ପ୍ରୟୋଗ କରନ୍ତୁ। ମାଟିଆଗୁଣ୍ଡି ବା ଚକଡ଼ା ପୋକ ବୁଦା ପ୍ରତି 5-10 ଦେଖାଦେଲେ ଜମିର ସୂକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ, ଯେପରିକି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରହିବ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଏହାପରେ ଯଦି ପୋକ ଦେଖାଯାଏ ତେବେ ଏକର ପିଛା ଟ୍ରାଇଫ୍ଲୁମେଜୋପାଇରିନ୍ 10% ଇସି 94.5 ମିଲିଲିଟର କିମ୍ବା ପାଇମେଟ୍ରୋଜିନ୍ 50% WG 120 ଗ୍ରାମ କିମ୍ବା 60-80 ଗ୍ରାମ ଡାଇନୋଟିଫ୍ୟୁରାନ୍ 20% SG କିମ୍ବା 200-300 ମିଲିଲିଟର ଇଥୋଫେନୋପ୍ରକ୍ସ 10% ଇସି କିମ୍ବା 400 ଗ୍ରାମ ଏସିଫେଟ୍ 75% SP କିମ୍ବା 400-600 ମିଲିଲିଟର ଫିପ୍ରୋନିଲ 5% SC 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଚକଡ଼ା ପୋକ ସମୟରେ ଯବକ୍ଷାରଜାନଯୁକ୍ତ ସାର ପ୍ରୟୋଗ କରନ୍ତୁ ନାହିଁ, ସଦାସର୍ବଦା ଉପଯୁକ୍ତ କୀଟନାଶକ ସଠିକ୍ ମାତ୍ରାରେ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ ଚାଷୀ ଭାଇ ଓ ଭଉଣୀମାନେ, ଯେତେବେଳେ ବି ଆପଣ ଯେକୌଣସି କୀଟନାଶକ ପ୍ରୟୋଗ କରୁଛନ୍ତି ତାକୁ ସଠିକ୍ ମାତ୍ରାରେ ପ୍ରୟୋଗ କରନ୍ତୁ। ସଦାସର୍ବଦା କୀଟନାଶକ ପ୍ରୟୋଗ ପୂର୍ବରୁ ବିଶେଷଜ୍ଞମାନଙ୍କର ମତ ନିଅନ୍ତୁ। ଆପଣଙ୍କ ଫସଲକୁ ସଦାସର୍ବଦା ନିରୀକ୍ଷଣ କରନ୍ତୁ, ଯାହାଫଳରେ କୀଟନାଶକ ପ୍ରୟୋଗ ପୂର୍ବରୁ ଆପଣ ଫସଲରୁ ରୋଗପୋକକୁ

0: ଜୈବିକ ଉପାୟରେ ନିୟନ୍ତ୍ରଣ କରିପାରିବେ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳି ଆଖଡ଼ା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ଏବଂ ସକାଳ 8:45 ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଝୁମର ମହିଳା ମହଲ, ଅପରାହ୍ନ 1:20, ଅପରାହ୍ନ 5:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ଭକ୍ତିଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:15, ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7:00। ଅନୁରାଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାତି 8:30 ପ୍ରଚାର କରିବୁ ଚିଠିପତ୍ର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ ଗୀତ ଅତୀତ କାର୍ଯ୍ୟକ୍ରମ ରାତି 8:40। ରାତି 10:00 ପ୍ରଚାର କରିବୁ ପାଲା ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟର ବୈଠକରେ ଅଧ୍ୟକ୍ଷତା କରି ନୂଆ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ଲିନିକାଲ ବ୍ଲକଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବହୁତଳ କାର୍ ପାର୍କିଂ ନିର୍ମାଣ ଏବଂ ମେଡିକାଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ସ୍ଥିତି ଅନୁସରଣ ପାଇଁ ରାଜ୍ୟ ସରକାର ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ୱଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ହେବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଏହି ହ୍ୱାଟ୍ସଆପ୍ ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀମାନେ ନିଜେ ଚାହୁଁଥିବା ବିଭାଗ ଚୟନ କରି ଆବଶ୍ୟକ ବିବରଣୀ ଓ ଦସ୍ତାବିଜ ଦାଖଲ କରିପାରିବେ। ପରେ ଆବଶ୍ୟକତା ଅନୁଯାୟୀ ଅଭିଯୋଗକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଜନସାଧାରଣ 943729200 ହ୍ୱାଟ୍ସଆପ୍ ନମ୍ଘରରେ ନିଜର ଅଭିଯୋଗ ଦାଖଲ କରିପାରିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ 21 ବିଭାଗର ବ୍ୟବସାୟିକ ସଂସ୍କାରମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀମତୀ ଗର୍ଗ ସମ୍ପୂର୍ଣ୍ଣ ହୋଇନଥିବା ଅନ୍ଲାଇନ୍ ପୋର୍ଟାଲର ବିକାଶ, ବିଭିନ୍ନ ପ୍ରଣାଳୀର ସମନ୍ୱୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ବ୍ୟବସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ୟବସାୟୀମାନଙ୍କ ପାଇଁ ସଂସ୍କାର ସମ୍ପର୍କିତ ଆବଶ୍ୟକତାଗୁଡ଼ିକୁ ସରଳ ଏବଂ ସ୍ୱଚ୍ଛ ଭାବେ ଡିଜିଟାଲ ସେବାରେ ପରିଣତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରଯୁକ୍ତି ସୂଚନାଭିତ୍ତିକ ସଂସ୍କାରକୁ କାର୍ଯ୍ୟକାରୀ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ପଞ୍ଜୀକରଣ ଓ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲର ସମୟସୀମା ଗତକାଲି ଶେଷ ହୋଇଛି। ସୂଚନା ଅନୁଯାୟୀ ଆସନ୍ତା ମାସ 17 ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ 21 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଇତିମଧ୍ୟରେ ମୋଟ 58,36,430 ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ 54,21,872 ଜଣ ଭୋଟରଙ୍କୁ ଭୋଟର ତାଲିକାରେ ବଜାୟ ରଖାଯାଇଛି। ହୀରାକୁଦକୁ ଏକ ସ୍ଥାୟୀ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଲୋକସେବା ଭବନରେ ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ନୟାଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବା ଉପରେ ଆଲୋଚନା କରିଛନ୍ତି। ଅନୁଷ୍ଠିତ ବୈଠକରେ କମିଟି ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ପାର୍କ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ସଂଯୋଗୀକରଣ ରାସ୍ତା ନିର୍ମାଣ ଉପରେ ଆଲୋଚନା

0: ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ବିଧାନସଭାର ଗୃହ କମିଟି ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ପାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର 68 ଗ୍ରାମ ପଞ୍ଚାୟତର 155 ଗାଁ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର 11 ୱାର୍ଡର 240,460 ଜଣ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଛି। ତେବେ ଗତ ସନ୍ଧ୍ୟାରେ ରାଜକନିକା ବ୍ଲକର ବୈତରଣୀ ନଦୀର ଗୁଣ୍ଠଳ କନପୁର ରାସ୍ତାରେ ଘାଇ ସୃଷ୍ଟି ହୋଇ 4 ଗାଁ ଜଳମଗ୍ନ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଆବାସିକ ଆଶ୍ରମରେ ଥିବା 233 ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କୁ ଗତକାଲି ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି 5 ବ୍ଲକର 126 ସ୍କୁଲକୁ ବନ୍ଦ ରଖିବା ଲାଗି ଜିଲ୍ଲାପାଳ ଘୋଷଣା କରିଛନ୍ତି। ନବରଙ୍ଗପୁରର ଲାଖ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ବଜାର ଯୋଗାଇ ଦେବାକୁ ଡାକ ବିଭାଗ ସହାୟତା କରିବ। ଡାକ ବିଭାଗ ପକ୍ଷରୁ କୋରାପୁଟ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ଲାଖ ହସ୍ତଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଫଳରେ ଲାଖ ହସ୍ତଶିଳ୍ପୀଙ୍କ ପ୍ରସ୍ତୁତ ସାମଗ୍ରୀ ଆଗାମୀ ଦିନରେ ଅଧିକ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପିଏମ୍ଶ୍ରୀ ଅନ୍ସଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଦୁଇଦିନିଆ ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ କର୍ମଶାଳା ଉଦ୍ଯାପିତ ହୋଇଛି। ଝାଡ଼ଖଣ୍ଡ ଓ ତତ୍ସଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଚର୍ମ କର୍କଟ ରୋଗ ଏ ସମ୍ପର୍କରେ ସମ୍ୟକ ଆଲୋଚନା କରିଛନ୍ତି ଡାକ୍ତର ପ୍ରଭାସ ମଞ୍ଜିରୀ ପଟ୍ଟନାୟକ।
2: ଚର୍ମ କର୍କଟ ରୋଗ ଦେହର ଯେକୌଣସି ସ୍ଥାନରେ ହୋଇପାରେ। ଯେହେତୁ ବାହାରେ ଦୃଶ୍ୟ ହେଉଥିବା ସ୍ଥାନରେ ଏହି କର୍କଟ ସୃଷ୍ଟି ହୁଏ, ତେଣୁ ପ୍ରାଥମିକ ଅବସ୍ଥାରେ ରୋଗକୁ ଚିହ୍ନଟ କରି ଚିକିତ୍ସା କରିହୁଏ। ଚର୍ମ କର୍କଟ ବିଭିନ୍ନ ରକମର ହୋଇଥାଏ। ଚର୍ମରେ ଥିବା ଭିନ୍ନ ଭିନ୍ନ କୋଷରୁ ଭିନ୍ନ ଭିନ୍ନ ଟ୍ୟୁମର ଜାତ ହୋଇଥାଏ। ଚର୍ମ କର୍କଟ ସୃଷ୍ଟି ହେବାର କାରଣଗୁଡ଼ିକ ମଧ୍ୟରେ ସୂର୍ଯ୍ୟକିରଣ ଏକ ପ୍ରଧାନ କାରଣ। ପ୍ରଖର ସୂର୍ଯ୍ୟକିରଣ ଶରୀର ଉପରେ ବହୁତ ସମୟ ପଡ଼ିଲେ ଚର୍ମ କର୍କଟ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ। ପାଶ୍ଚାତ୍ୟ ଦେଶରେ ଗୋରା ଲୋକମାନଙ୍କଠାରେ କଳା ଲୋକଙ୍କ ଅପେକ୍ଷା ଚର୍ମ କର୍କଟ ଅଧିକ ଦେଖାଯାଏ। ଅନ୍ୟାନ୍ୟ କାରଣ ମଧ୍ୟରେ ଆର୍ସେନିକ୍, ବିକିରଣ ରଶ୍ମି, କୋଲ୍ଟାର ପ୍ରଭୃତି ମଧ୍ୟ ଦାୟୀ। ବୃକକ୍ ପ୍ରତିରୋପଣ ମଧ୍ୟ ଏହି ରୋଗ ସୃଷ୍ଟି କରିବା ପାଇଁ ସହାୟକ ହୋଇଥାଏ। ଲ୍ୟୁକୋପ୍ଲାକିଆ ଏବଂ କେତେକ ଚର୍ମ ରୋଗ, ହାଡ଼ର ସଂକ୍ରମଣ, ପୋଡ଼ାଘାରେ ଏହି କର୍କଟ ଦେଖାଯାଇଥାଏ। ଧୋତି କିମ୍ବା ଶାଢ଼ୀକୁ ଟାଇଟ୍ କରି ଅଣ୍ଟାରେ ପିନ୍ଧିବା ଦ୍ୱାରା ବାରମ୍ବାର ଘର୍ଷଣ ହୋଇ ଚର୍ମ ଆଘାତପ୍ରାପ୍ତ ହୁଏ ଏବଂ ଚର୍ମ କର୍କଟ ଦେଖାଯାଏ। ତେଣୁ ଶାଢ଼ୀ, ଧୋତି ପ୍ରଭୃତିକୁ ଟିକେ ଢିଲା କରି ପିନ୍ଧିବା ଆବଶ୍ୟକ। କେତେଗୁଡ଼ିଏ ବଂଶାନୁକ୍ରମିକ ରୋଗ ଯେପରିକି ଜେରୋଡର୍ମା ପିଗମେଣ୍ଟୋସା ଏହିରି ଚର୍ମ କର୍କଟ ରୋଗ ହୋଇପାରେ। ସମଗ୍ର ଦେହ ଧଳା ହୋଇଯିବା ଏବଂ ଦେହ ସାରା ଛୋଟ ବଡ଼ ଭାତୁଡ଼ି ହୋଇଥିଲେ ଏଥିରୁ ଚର୍ମ କର୍କଟ ସୃଷ୍ଟି ହୋଇପାରେ। ଫାଇଲେରିଆ ଘା, କୁଷ୍ଠରୋଗ ଘା ବହୁତ ଦିନ ରହିଗଲେ ସମୟ ସମୟ ଏଥିରୁ ମଧ୍ୟ ଚର୍ମ କର୍କଟ ହୁଏ। ବାସାଲ ସେଲ୍ ଚର୍ମ କର୍କଟ ଅଧିକ ଦେଖାଯାଏ। ଏହା ସାଧାରଣତଃ ମୁହଁରେ ବେଶୀ ହୁଏ। କେତେକ କ୍ଷେତ୍ରରେ ଏହା କଳା ଦେଖାଯାଏ। ମେଲାନୋମା ବା କଳା ଜାଇରୁ ସୃଷ୍ଟି ହେଉଥିବା କ୍ୟାନ୍ସରର ଭ୍ରମ ସୃଷ୍ଟି କରିଥାଏ। କେତେକ ସମୟରେ ଏହି କର୍କଟ ରୋଗରେ ଚର୍ମ ଉପରେ ଯେତେ ବଡ଼ ଘା ଦେଖାଯାଉଥାଏ ଚର୍ମ ତଳକୁ ଏହାର ବ୍ୟାପ୍ତି ଅଧିକ ହୋଇଥାଏ। ମୂଷାଘାତ ପରି ହୋଇଥିବାରୁ ଏହାକୁ ରୋଡେଣ୍ଟ ଅଲସର ବା ମୂଷା ଘା କୁହାଯାଏ। ଟିକେ ସ୍ୱାସ୍ଥ୍ୟ ସଚେତନ ହେଲେ ଚର୍ମ କର୍କଟ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ସହଜ। ଚର୍ମର କୌଣସି ସ୍ଥାନରେ ଘା ହୋଇ ବହୁତ ଦିନ ଧରି ନ ଶୁଖିଲେ ପୁଣି ଥରେ ଘା ସୃଷ୍ଟି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଚର୍ମ କର୍କଟ ରୋଗର ଆଦ୍ୟ ଲକ୍ଷଣ ହୋଇପାରେ। ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଖର ସୂର୍ଯ୍ୟକିରଣରେ ଅନାବୃତ ଶରୀରରେ ବହୁ ସମୟ ନ ରହିବା ଉଚିତ। ଟୋପି, କଳା ଚଷମା, ଢିଲା ସୂତା ପୋଷାକ ପିନ୍ଧି ଖରାକୁ ବାହାରିବା ଭଲ। ଶଲ୍ୟ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ସମ୍ପୂର୍ଣ୍ଣ ଭାବରେ କାଟି ବାହାର କରିଦିଆ ହୁଏ। ଟ୍ୟୁମର ଚାରିପଟ ସୁସ୍ଥ ଅଂଶରୁ ମଧ୍ୟ କିଛି କଟାଯାଏ, କିନ୍ତୁ ମୁହଁରେ ହୋଇଥିବା ଟ୍ୟୁମର ଯେପରିକି ନାକ, ଆଖିପତା ପ୍ରଭୃତିର ଟ୍ୟୁମର ପାଇଁ ଅଧିକ ସାବଧାନତା ଆବଶ୍ୟକ। ଅନ୍ୟ ଏକ ପ୍ରଣାଳୀରେ ଏହି ଅପରେସନ୍ କରି ମୁହଁର ସୌନ୍ଦର୍ଯ୍ୟକୁ ଅତୁଟ ରଖିବାର ଚେଷ୍ଟା କରାଯାଏ।

0: ଦୂର ଜାଗାକୁ ମାଡ଼ି ଯାଇଥିବା ଚର୍ମ କର୍କଟ ରୋଗରେ ଭେଷଜ ଚିକିତ୍ସା କରାଯାଏ। କଳାଜାଇରୁ ଉତ୍ପନ୍ନ ହେଉଥିବା କର୍କଟକୁ ମାଲିଗ୍ନାଟ ମେଲାନୋମା କୁହାଯାଏ। ମେଲାନୋମା ମଧ୍ୟମ ବୟସ ଲୋକମାନଙ୍କଠାରେ ଦେଖାଯାଏ। ଯେଉଁ କେତେକ ମୁଖ୍ୟ କାରଣ ଏହି ରୋଗ ସୃଷ୍ଟିରେ ସହାୟକ ହୋଇଥାଏ ସେଗୁଡ଼ିକ ହେଲା ସୂର୍ଯ୍ୟକିରଣ, ବଂଶଗତ କାରଣ। ଶରୀରର ଅନାବୃତ ଅଙ୍ଗରେ ଏହି କର୍କଟ ଆବୃତ ଅଙ୍ଗ ଅପେକ୍ଷା ଅଧିକ ଦେଖାଯାଇଥାଏ। ପରିବାର ଭିତରେ ଜଣକୁ ମାଲିଗ୍ନାଟ ମେଲାନୋମା ହୋଇଥିଲେ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହେବାର ଆଶଙ୍କା ଥାଏ। ତେଣୁ ମେଲାନୋମା ପରିବାରର ସଦସ୍ୟମାନେ ଟିକେ ସଚେତନ ହେବା ଆବଶ୍ୟକ। ଏହି କର୍କଟ ପାଦ ତଳିପା ବିଶେଷ କରି ବୁଢ଼ା ଆଙ୍ଗୁଳି ନଖରେ ମଧ୍ୟ ହୋଇଥାଏ। ଆଖିରେ, ପାଟି ଭିତରେ ଏବଂ ମଳଦ୍ୱାରରେ ମଧ୍ୟ ଦେଖାଯାଏ। କେତେକ ସମୟରେ ମେଲାନୋମା ଶରୀରରେ ଲୁକାୟିତ ଭାବରେ ରହେ ଏବଂ ଲସିକା ଗ୍ରନ୍ଥିକୁ ଆକ୍ରାନ୍ତ କରେ। ଏହି ଗ୍ରନ୍ଥି ପରୀକ୍ଷା ଦ୍ୱାରା ମେଲାନୋମା ଚିହ୍ନଟ ହୋଇଥାଏ। ମାଲିଗ୍ନାଟ ମେଲାନୋମାର ଲକ୍ଷଣଗୁଡ଼ିକ ହେଲା ପୂର୍ବରୁ ଶରୀରରେ ଥିବା କଳାଜାଇ ବୃଦ୍ଧି ପାଇବା, ରଙ୍ଗ ପରିବର୍ତ୍ତନ କରିବା, କୁଣ୍ଡେଇ ହେବା, ଘା ହେବା ଏବଂ ଏଥିରୁ ସ୍ରାବ ହେବା। ରୋଗ ଚିହ୍ନଟ ପାଇଁ ରୋଗାକ୍ରାନ୍ତ ଅଂଶକୁ ବାୟୋପ୍ସି କରାଯାଏ। ଏହି ରୋଗକୁ ଶଲ୍ୟ ଏବଂ ଭେଷଜ ଦ୍ୱାରା ଚିକିତ୍ସା କରାଯାଏ। ଏହା ଏକ ମାରାତ୍ମକ କର୍କଟ ହୋଇଥିବାରୁ ମାଲିଗ୍ନାଟ ମେଲାନୋମାର ଲକ୍ଷଣ ପ୍ରତି ସଚେତନ ହେବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମ କର୍କଟ ରୋଗ ସମ୍ପର୍କରେ କହିଥିଲେ ଡାକ୍ତର ପ୍ରଭାସ ମଞ୍ଜରୀ ପଟ୍ଟନାୟକ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ। ତାମିଲନାଡୁର ମହାବଲିପୁରମରେ ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଆଜି ଅନୁଷ୍ଠିତ ହେବ। ସିଙ୍ଗାପୁରଠାରେ ଆୟୋଜିତ ଏହି ବୈଠକରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବିଭିନ୍ନ ନୂତନ ତଥା ସମ୍ଭାବ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରେ। ଏହାର ପ୍ରଥମ ବୈଠକ 2022 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ବୈଠକ ଏବଂ ତୃତୀୟ ବୈଠକ ନୂଆଦିଲ୍ଲୀରେ ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିଲା। ବିନିର୍ମାଣ, ସଂଯୋଗୀକରଣ, ଡିଜିଟାଲାଇଜେସନ୍, ସ୍ୱାସ୍ଥ୍ୟସେବା ଓ ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗତ ବୈଠକଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କର ଭାରତ ଗସ୍ତ ସମୟରେ ଭାରତ ସିଙ୍ଗାପୁର ସମନ୍ୱିତ ରଣନୀତିକ ଭାଗିଦାରୀର ରୂପରେଖ ଉନ୍ମୋଚିତ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବୈଠକରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ତଥା ଭାଗିଦାରୀର ସମୀକ୍ଷା କରାଯିବା ସହିତ ଭାରତ ସିଙ୍ଗାପୁର ସହଯୋଗକୁ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ସଶକ୍ତ କରାଯିବା ଉପରେ ଆଲୋଚନା କରାଯିବ। ସେହିଭଳି ଭାରତ ସିଙ୍ଗାପୁର ବ୍ୟବସାୟିକ ଗୋଲଟେବୁଲର ଚତୁର୍ଥ ସଂସ୍କରଣରେ ଦୁଇ ଦେଶର ବ୍ୟବସାୟିକ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ରଣନୈତିକ ଭାଗିଦାରୀ ଉପରେ ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଇତିମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଗତକାଲି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ଡକ୍ଟର ଜୟଶଙ୍କର ଓ ଶ୍ରୀ ବାଲକ୍ରିଷ୍ଣନ ମିଳିତ ଭାବେ ସିଙ୍ଗାପୁରଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ଏକ ନୂତନ ଚାନ୍ସେରୀ କମ୍ପ୍ଲେକ୍ସ ଲାଗି ଶିଳାନ୍ୟାସ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକ ତାମିଲନାଡୁର ମହାବଲିପୁରମରେ ଅନୁଷ୍ଠିତ ହେବ। ଏହି ପରିଷଦରେ ତାମିଲନାଡୁ, କେରଳମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପାଞ୍ଚଳ ଏବଂ ଲାକ୍ଷାଦ୍ୱୀପ ସଦସ୍ୟ ଅଛନ୍ତି। ଆଜିର ଏହି ବୈଠକରେ ଦକ୍ଷିଣାଞ୍ଚଳର ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକଙ୍କ ସମେତ

ପ୍ରତ୍ୟେକ ରାଜ୍ୟର ଦୁଇଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଜୋନାଲ ପରିଷଦ ପକ୍ଷରୁ ସଦସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି ପ୍ରଥମେ ଏହି କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସଂଘୀୟ ସହଯୋଗ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ ଭାରତ

0: କରିବେ। ଭାରତ ଜାପାନ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ରଣନୈତିକ ବିଶ୍ୱାସ ଓ ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଆଦି ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇବାର ଆଶା କରାଯାଉଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା, ମେକ୍ ଇନ୍ ଇଣ୍ଡିଆ ନୀତି ଅଧୀନରେ ପ୍ରତିରକ୍ଷା ଯନ୍ତ୍ରାଂଶ ଏବଂ ଜ୍ଞାନକୌଶଳ ସହଯୋଗକୁ ସଶକ୍ତ କରିବା ଉପରେ ମଧ୍ୟ ଏହି ଦୁଇ ନେତା ମତ ବିନିମୟ କରିବେ। ଟିକସଦାତାଙ୍କ ଅର୍ଥ ଏବଂ ବ୍ୟକ୍ତିଗତ ପୁଞ୍ଜିକୁ ସୁରକ୍ଷା ଦେବା ଲାଗି ଦେଶର ଗବେଷଣା, ବିକାଶ ଏବଂ ନବସୃଜନ ଆର୍ଡିଆଇ ପାଣ୍ଠିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଜ୍ଞାନ ସଚିବମାନଙ୍କର ମାସିକ ମିଳିତ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂହ କହିଛନ୍ତି, ଆର୍ଡିଆଇ ପାଣ୍ଠିକୁ 50% ଅର୍ଥ ଘରୋଇ ଇକ୍ୱିଟି ସୂତ୍ରରୁ ଆସିବାର ଆଶା ରହିଥିବା ଦୃଷ୍ଟିରୁ ସରକାର ଏହାର ସୁରକ୍ଷା ଲାଗି ପଦକ୍ଷେପ ନେଇଛନ୍ତି। ଆର୍ଡିଆଇ ପାଣ୍ଠିକୁ ଅଧିକ ସମାବେଶୀ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୈତିକ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା ଲାଗି ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ପରାମର୍ଶ ନିଆଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ୨୦୩୦ ସୁଦ୍ଧା ଦେଶର ବିମାନ ଦ୍ୱାରା ମାଲ୍ ପରିବହନ କ୍ଷମତା ତିନିଗୁଣ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଗତକାଲି ଦିଲ୍ଲୀ ବିମାନ ବନ୍ଦରରୁ ବାୟୁ ଯୋଗେ ମାଲ୍ ପରିବହନ ସଂଯୋଗୀକରଣର ସମ୍ପ୍ରସାରିତ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, ବର୍ତ୍ତମାନ ଦେଶରେ ବାୟୁ ଯୋଗେ ମାଲ୍ ପରିବହନ କ୍ଷମତା ପ୍ରାୟ 3.5 ମିଲିୟନ ମେଟ୍ରିକ୍ ଟନ୍ ରହିଛି। ଆଗାମୀ 4 ବର୍ଷ ମଧ୍ୟରେ ଏହି ପରିମାଣ ଯେଭଳି 10 ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବ ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଘରୋଇ ଏବଂ ଆନ୍ତର୍ଜାତିକ ଲକ୍ଷ୍ୟସ୍ଥଳ ମଧ୍ୟରେ ମାଲ୍ ପରିବହନକୁ ବିଭିନ୍ନ ବିମାନ ବନ୍ଦର ଦେଇ ସୁଗମ କରିବା ହେଉଛି ଏହି ସଂସ୍କାରମୂଳକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଇଡୁ କହିଛନ୍ତି। ସେ କହିଛନ୍ତି, ଲଣ୍ଡନ ଏବଂ କୋପେନହାଗେନକୁ ବର୍ତ୍ତମାନ ଫ୍ରାଙ୍କଫର୍ଟ ଆନ୍ତର୍ଜାତିକ ନେଟୱାର୍କ ସହିତ ସଂଯୋଗ କରାଯିବ। ସେହିଭଳି ଘରୋଇ କ୍ଷେତ୍ରରେ ଚେନ୍ନାଇ ଦିଲ୍ଲୀ ସଂଯୋଗୀକରଣକୁ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ବାୟୁ ଯୋଗେ ତ୍ୱରିତ ମାଲ୍ ପରିବହନ ଦ୍ୱାରା ଦେଶର କୃଷକ, ବିଶେଷକରି ସ୍ୱଳ୍ପ ସମୟରେ ନଷ୍ଟ ହୋଇଯାଉଥିବା କୃଷିଜାତ ସାମଗ୍ରୀର ରପ୍ତାନୀକାରୀମାନେ ଉପକୃତ ହୋଇପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଚୀନ ଅରୁଣାଚଳ ପ୍ରଦେଶର 60 କିଲୋମିଟର ମଧ୍ୟକୁ ପ୍ରବେଶ କରିଥିବା ଖବରକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଗ୍ରାହ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ବାଂଲାଦେଶରୁ ବ୍ୟବହାର କରାଯାଇଥିବା ଏହି ଫଟୋ ଓ ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଗୁଜବ ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ରହିଥିବା ସଶସ୍ତ୍ର ସେନାଙ୍କ ମନୋବଳ ଦୁର୍ବଳ ହେବା ସହିତ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଆଶଙ୍କା ରହିଛି। ଭାରତ ଚୀନ ସୀମା ବିବାଦ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏଭଳି କ୍ଷେତ୍ରରେ ମିଥ୍ୟା କିମ୍ବା ଯାଞ୍ଚ ନ କରି କୌଣସି ତଥ୍ୟ ପ୍ରଘଟ ନ କରିବା ଲାଗି ଶ୍ରୀ ରିଜିଜୁ ପରାମର୍ଶ ଦେଇଛନ୍ତି।
1: अरुणाचल प्रदेश में बहुत लंबा सीमा है और जिस सीमा को रेखांकित नहीं किया गया, सीमा का वहां कोई बॉर्डर पिलर्स नहीं है, तो जमीन पर बॉर्डर को डिफाइन नहीं किया गया। हमारे अरुणाचल के गांव के कुछ लोग बॉर्डर प्रॉब्लम को लेकर के जो चिंता जाहिर किया है वो सही है, क्योंकि वहां बॉर्डर डिलिनेशन नहीं हुआ।
0: ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକ୍ରୁଲ୍ ଇସ୍ଲାମ ଆଲାମଗୀର ଏବଂ 11ଟି ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କଲୋନେଲ୍ ଉଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ବର୍ଷ ପରେ ପ୍ରଥମ ଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କର ନିକଟତମ ବ୍ୟକ୍ତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣରୁ 5 ବର୍ଷ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା କାରଣରୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବୈଦେଶିକ ସଚିବ ରାଜେଶ କୁମାର ସିଂହ ଦୁଇଦିନିଆ ଆର୍ମେନିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଆର୍ମେନିଆର ଉପପ୍ରତିରକ୍ଷା ମନ୍ତ୍ରୀ କାରେନ୍ ବ୍ରୁଟିଆନ୍ ଏବଂ ପ୍ରଥମ ଉପପ୍ରତିରକ୍ଷା ମନ୍ତ୍ରୀ ତଥା ସେନା ମୁଖ୍ୟ ଏଡୱାର୍ଡ ଆସିରିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ପୁଲ୍ ଡିରେ ଆଜି ଭାରତୀୟ

ମହିଳା ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:30 ଆମଷ୍ଟେଲଭିନ୍ର ୱାଗନର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଗତକାଲି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 5-3 ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ହାର୍ଦ୍ଦିକ ସିଂ 2 ଲେଖାଏଁ ଏବଂ ଅଭିଷେକ 1 ଗୋଲ୍ ସ୍କୋର କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ଟେବୁଲ୍ ବୈଠକ। ତାମିଲନାଡୁର ମହାବଲିପୁରମ୍ରେ ଦକ୍ଷିଣାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲ୍ରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା।

ପ୍ରଚାର କଲୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ଏକ ସୁଗମ ସଙ୍ଗୀତ। ଗାଇଛନ୍ତି କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ।

ପରେ ପରେ ଶୁଣିଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଗୀତାଞ୍ଜଳିକୁ କିଛି ସମୟ ପାଇଁ ଏଇଠି ବିରତି ଦେଉଛୁ। ପରବର୍ତ୍ତୀ ଗୀତାଞ୍ଜଳି ଶୁଣିପାରିବେ ଏହି କାର୍ଯ୍ୟକ୍ରମ ପରେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭ୍ ହୁଡ୍ ମିଶନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଟିକିଏ ପରେ।

ଗୀତାଞ୍ଜଳିର ପରିସରକୁ ଶ୍ରୋତା ବନ୍ଧୁମାନଙ୍କୁ ପୁଣି ଥରେ ସ୍ୱାଗତ। ଧୀର କଥା ମିଠା ହୋଇଥାଏ, ଜୋରରେ ଚିତ୍କାର କରି କଥା କହିଲେ ଶ୍ରୁତିକଟୁ ହୋଇଥାଏ, ତା ଛଡ଼ା ବଡ଼ ପାଟିରେ କଥା କହିଲେ ସବୁ କଥା ବାହାରେ ପଡ଼ିଯାଏ, ତେଣୁ ଧୀରେ ଧୀରେ କଥା କହିଲେ ଆମ କାନକୁ ମଧ୍ୟ ଶ୍ରୁତିମଧୁର ହୋଇଥାଏ।

ମିଛ କଥାରେ ମିଠା ନଥାଏ। ମିଛ କଥା ସମସ୍ତଙ୍କ ହୃଦୟକୁ ଭାଙ୍ଗିଦିଏ। ମିଛ କଥାରେ ଭରସା କିମ୍ବା ବିଶ୍ୱାସ କରିହୁଏ ନାହିଁ।

ମିଠା କଥାର ମାଧୁର୍ଯ୍ୟ ଏତେ ବେଶି ଯେ ରାତିରେ ନିଦ ନ ଆସିଲେ ବି ମିଠା ମିଠା କଥା ଶୁଣିଲେ ନିଦ ଆସିଯାଏ, ଆଖି ଆପେ ଆପେ ବୁଜି ହୋଇଯାଏ।

ଧୀର ଓ ସୁନ୍ଦର କଥା ଦୁଇଟି ହୃଦୟ ମଧ୍ୟରେ ସୁନ୍ଦର ସମ୍ପର୍କ ଗଢ଼ିଦିଏ, ଯାହାକୁ ଦୁନିଆ ପ୍ରେମ ବୋଲି ନାମ ଦିଏ, ଗଢ଼ିଦିଏ ସୁନ୍ଦର ସଂସାର।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରସାର କରୁଛୁ ଝୁମର। ଝୁମର ପରିବେଷଣ କରିଛନ୍ତି ପରମାନନ୍ଦ ମହାନ୍ତ ଏବଂ ସାଥୀ କଳାକାରମାନେ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ ଶୁଣିବା ଝୁମର।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନା ଶର୍ମିଷ୍ଠା ମହାନ୍ତି।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମେ ପ୍ରତ୍ୟେକ ଦିନ ବିଭିନ୍ନ ଗଣମାଧ୍ୟମରୁ ପିଲାମାନଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ଖବର ପାଇଥାଉ। ଶିଶୁମାନଙ୍କୁ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ୱ, ସେଥିପାଇଁ ଆମ ଆଇନରେ ବ୍ୟବସ୍ଥା ହୋଇଛି। ଆଜି ଆଲୋଚନାଟିଏ ଶୁଣିବା, ଶିଶୁମାନଙ୍କୁ ଯୌନ ଶୋଷଣ ସମୂହରୁ ରକ୍ଷା କରିବା ପାଇଁ ଆଇନ। ଆଲୋଚନା କରୁଛନ୍ତି କାବେରୀ ମିଶ୍ର।
1: ଭାରତ ସମ୍ବିଧାନର ଧାରା 15 ଏବଂ ଧାରା 39 ତଥା ଭାରତ ସ୍ୱାକ୍ଷର କରିଥିବା ମିଳିତ ଜାତିସଂଘର ଶିଶୁ ଅଧିକାର ସମୂହ ଘୋଷଣାନାମା ଅନୁଯାୟୀ ଜୁନ୍ 2012 ଯୌନ ଅପରାଧ ସମୂହରୁ ଶିଶୁଙ୍କୁ ସୁରକ୍ଷା ଆଇନ 2012 ପ୍ରଣୀତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯୌନ ବଳାତ୍କାର, ନିର୍ଯାତନା ତଥା ଅଶ୍ଳୀଳତା ସମ୍ବନ୍ଧିତ ଅପରାଧ ସମୂହରୁ ଶିଶୁଙ୍କୁ ସର୍ବାତ୍ମକ ଏବଂ ସର୍ବୋତ୍କୃଷ୍ଟ ପ୍ରଦାନକୁ ସୁନିଶ୍ଚିତ କରିବା। ଶିଶୁମାନଙ୍କୁ ଯୌନ ବଳାତ୍କାର, ଯୌନ ହରକତ ଏବଂ ଅଶାଳୀନତାର ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ତଥା ଶିଶୁମାନଙ୍କ ବିରୁଦ୍ଧରେ ଘଟିତ ଅପରାଧ

ସମୂହର ବିଚାର ପାଇଁ ସ୍ୱତନ୍ତ୍ର ନ୍ୟାୟାଳୟଗୁଡ଼ିକର ପ୍ରତିଷ୍ଠା ତଥା ଆନୁଷଙ୍ଗିକ ବିଷୟ ଉପରେ ଆବଶ୍ୟକୀୟ ବ୍ୟବସ୍ଥାବଳୀକୁ ସ୍ଥାନିତ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ବ୍ୟବସ୍ଥାରେ ଅଦାଲତର ବିଚାର ପ୍ରକ୍ରିୟାର ପ୍ରତି ପର୍ଯ୍ୟାୟରେ ଜଣେ ଶିଶୁର ଏକାନ୍ତତା ଓ ଗୋପନୀୟତାର ଅଧିକାରକୁ ମର୍ଯ୍ୟାଦା ଦେଇ ଜଣେ ଶିଶୁର ଶାରୀରିକ, ଆବେଗିକ, ବୌଦ୍ଧିକ ଏବଂ ସାମାଜିକ ବିଭାଗଗୁଡ଼ିକର ସୁସ୍ଥ ବିକାଶ ସହିତ ତାହାର ସର୍ବାଧିକ କଲ୍ୟାଣ ସାଧନ କରିବାର ପ୍ରୟାସ କରାଯାଇଛି। ଏହି ଆଇନରେ ମୋଟ 9 ଅଧ୍ୟାୟରେ 46 ଧାରା ସ୍ଥାନିତ ହୋଇଛି। ଏହି ଆଇନରେ ଥିବା ବୈଶିଷ୍ଟ୍ୟମାନ ହେଉଛି, ଧାରା 2 ଅନୁଯାୟୀ ଶିଶୁ କହିଲେ 18 ବର୍ଷରୁ କମ୍ ଜଣେ ବ୍ୟକ୍ତି। ଧାରା 3-4 ଅନୁଯାୟୀ ପ୍ରବେଶାତ୍ମକ ଯୌନ ବଳାତ୍କାର ପାଇଁ ଅନ୍ୟୁନ 7 ବର୍ଷର ଜେଲ୍ ଦଣ୍ଡ, ଯାହାକି ଆଜୀବନ ମଧ୍ୟ ହୋଇପାରେ। ଗୁରୁତର ପ୍ରବେଶାତ୍ମକ ଯୌନ

ଜୀବନ ମଧ୍ୟ ହୋଇପାରେ। ଗୁରୁତର ପ୍ରବେଶାତ୍ମକ ଯୌନ ବଳାତ୍କାର କହିଲେ ଜଣେ ପୋଲିସ ଅଫିସର, ସାମରିକ ବା ସୁରକ୍ଷା ବାହିନୀର ଜଣେ ସଦସ୍ୟ, ସର୍ବସାଧାରଣ କର୍ମଚାରୀଙ୍କ ଦ୍ୱାରା ଶିଶୁଙ୍କ ଉପରେ ଯୌନ ବଳାତ୍କାର। ଏ ପ୍ରକାର ଯୌନ ବଳାତ୍କାର ପାଇଁ ଅନ୍ୟୁନ 10 ବର୍ଷର ଜେଲ୍ ଦଣ୍ଡ, ଯାହାକି ଆଜୀବନ ମଧ୍ୟ ହୋଇପାରେ। ଯୌନ ବଳାତ୍କାରର ସଂଜ୍ଞା ଅନୁଯାୟୀ ଜଣେ ଶିଶୁର ନିଭୃତ ଅଙ୍ଗକୁ ସ୍ପର୍ଶ କରିବା, ଆପଣାର ଯୌନପୂର୍ତ୍ତି ଉଦ୍ଦେଶ୍ୟରେ କେବଳ ସ୍ପର୍ଶ ହେଉଥିବ କିନ୍ତୁ ପ୍ରବେଶ ହୋଇନଥାଇପାରେ, ସେଥିପାଇଁ ଧାରା 8 ଅନୁସାରେ ଏଥିପାଇଁ ଜେଲ୍ ଦଣ୍ଡ ଅତିକମ୍ରେ 3 ବର୍ଷ, ଯାହାକି 5 ବର୍ଷ ପର୍ଯ୍ୟନ୍ତ ବଢ଼ିପାରେ। ଧାରା 9 ଅନୁସାରେ ଗୁରୁତର ଯୌନ ବଳାତ୍କାରକୁ ବର୍ଣ୍ଣନା କରାଯାଇଅଛି। ଜଣେ ପୋଲିସ ଅଫିସର, ସାମରିକ ବା ସୁରକ୍ଷା ବାହିନୀର ଜଣେ ସଦସ୍ୟ, ସର୍ବସାଧାରଣ କର୍ମଚାରୀ ଇତ୍ୟାଦିଙ୍କ ଦ୍ୱାରା ଏହି ଅପରାଧ ଘଟିତ ହେବା। ଧାରା 10 ଅନୁସାରେ ଗୁରୁତର ଯୌନ ବଳାତ୍କାର ପାଇଁ ଅତିକମ୍ରେ 5 ବର୍ଷ ଜେଲ୍ ଦଣ୍ଡ, ଯାହାକି 7 ବର୍ଷ ଯାଏଁ ବଢ଼ାଯାଇପାରେ। ଆଇନର ଧାରା 13 ଅନୁସାରେ ଶିଶୁଙ୍କୁ ଅଶ୍ଳୀଳ କାରବାର ପାଇଁ ବ୍ୟବହାରର ସଂଜ୍ଞା ନିରୂପଣ କରାଯାଇଛି। ଧାରା 14ରେ ଏଥିପାଇଁ ସର୍ବାଧିକ 7 ବର୍ଷର ଜେଲ୍ ଦଣ୍ଡ ରଖାଯାଇଛି। ଘଟିଯାଇଥିବା ଅପରାଧ ବା ଅପରାଧ ଘଟିବାକୁ ଯାଉଥିବାର ଆଶଙ୍କା ବିଷୟରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍ ବା ସ୍ଥାନୀୟ ପୋଲିସ ନିକଟରେ ରିପୋର୍ଟ ଦାୟର କରିହେବ। ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍ ବା ସ୍ଥାନୀୟ ପୋଲିସ 24 ଘଣ୍ଟା ଭିତରେ ସେହି ବିଷୟକୁ ଶିଶୁ କଲ୍ୟାଣ କମିଟି ଏବଂ ସ୍ୱତନ୍ତ୍ର କୋର୍ଟ ନିକଟରେ ରିପୋର୍ଟ କରିବେ। ପୀଡ଼ିତ ଶିଶୁ ବିଷୟରେ ଗଣମାଧ୍ୟମରେ ରିପୋର୍ଟ କରିବା ଫଳରେ ସମ୍ପୃକ୍ତ ଶିଶୁର ସୁନାମ ଉପରେ ଆଞ୍ଚ ଆସିପାରେ ଅଥବା ତା'ର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ଘଟିପାରେ। ଏଭଳି ରିପୋର୍ଟ ପ୍ରକାଶନକୁ ଧାରା 23ରେ ନିଷିଦ୍ଧ କରାଯାଇଛି। ପୁଣି ଯଦି ଏଭଳି ରିପୋର୍ଟ କେବେ ପ୍ରକାଶ ପାଏ, ତେବେ ସେଥିରେ ସମ୍ପୃକ୍ତ ଶିଶୁର ପରିଚୟ ପ୍ରକାଶ କରାଯାଇପାରିବ ନାହିଁ। ଧାରା 28 ବଳରେ ଏହି ଆଇନ ଅଧୀନସ୍ଥ ଅପରାଧଗୁଡ଼ିକର ବିଚାର ପାଇଁ ପ୍ରତି ଜିଲ୍ଲାରେ ଦୌରାଜଜ୍ କୋର୍ଟକୁ ସ୍ୱତନ୍ତ୍ର କୋର୍ଟ ରୂପେ ପରିଚିତ ପ୍ରଦାନ କରାଯାଇଛି। ଆଇନର ଧାରା 3, 5, 7 ଏବଂ 9 ଅଧୀନରେ ଦଣ୍ଡନୀୟ କୌଣସି ଅପରାଧରେ ଯଦି ଜଣେ ବ୍ୟକ୍ତି ଅଭିଯୁକ୍ତ ହୁଅନ୍ତି, ତେବେ ଧାରା 29 ଅନୁଯାୟୀ ସେହି ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ପୂର୍ବାନୁମାନ କାଏମ ରହିବ। ପ୍ରତି ସ୍ୱତନ୍ତ୍ର କୋର୍ଟରେ ଏହିପରି ମକଦ୍ଦମାର ପରିଚାଳନା ପାଇଁ ଆଇନର 32 ଧାରା ଅନୁସାରେ ସ୍ୱତନ୍ତ୍ର ସରକାରୀ ଅଧିକାରୀମାନଙ୍କୁ ନିୟୋଜିତ କରାଯିବ। ଆଇନର ଧାରା 37 ଅନୁଯାୟୀ କେସ୍ର ବିଚାର ପ୍ରକ୍ରିୟା ରୁଦ୍ଧ ପ୍ରକୋଷ୍ଠ ଭିତରେ ଏବଂ ସମ୍ପୃକ୍ତ ଶିଶୁର ପିତାମାତା ବା ସେହି ଶିଶୁର ଆସ୍ଥା ଓ ବିଶ୍ୱାସଭାଜନ ହେଉଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପସ୍ଥିତିରେ ପରିଚାଳିତ ହେବ। ଯଦି ଶିଶୁ ଯୌନ ବଳାତ୍କାର ଶିକାର ହୋଇଥାଏ, ତେବେ ଆବଶ୍ୟକ ସ୍ଥଳେ ଯଥାଶୀଘ୍ର ନିକଟତମ ଚିକିତ୍ସା କେନ୍ଦ୍ର ଓ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରରେ ପହଞ୍ଚାଇ ଦିଆଯିବ। ସମ୍ପୃକ୍ତ ଶିଶୁର ଯତ୍ନ ଓ ସୁରକ୍ଷାର ଆବଶ୍ୟକତା ସମ୍ବନ୍ଧରେ ଶିଶୁ କଲ୍ୟାଣ କମିଟି ସମୀକ୍ଷା ଅନୁଷ୍ଠିତ ହୋଇଥାଏ। ପୀଡ଼ିତ ଶିଶୁର ଦରଖାସ୍ତକୁ ବିଚାର କରି ସ୍ୱତନ୍ତ୍ର ଅଦାଲତ ଏଫ୍ଆଇଆର୍ ଦାଖଲ ପରେ ଯେକୌଣସି ପର୍ଯ୍ୟାୟରେ ପୀଡ଼ିତଙ୍କୁ ସାହାଯ୍ୟ ଓ ଥଇଥାନ କରିବା ପାଇଁ ତୁରନ୍ତ ପ୍ରୟୋଜନକୁ ମେଣ୍ଟାଇବା ପାଇଁ ମଧ୍ୟବର୍ତ୍ତୀ କ୍ଷତିପୂରଣ ଆଦେଶ ଦେଇପାରିବେ। କ୍ଷତିପୂରଣ ପରିମାଣ ନିର୍ଦ୍ଧାରଣ କରିବା ବେଳେ ସ୍ୱତନ୍ତ୍ର ଅଦାଲତ ଅପରାଧର ପ୍ରକାର ଏବଂ ଏହାଫଳରେ ଦୈହିକ ମାନସିକ କ୍ଷତର ଗଭୀରତା, ଆରୋଗ୍ୟ ଲାଭ ପାଇଁ ଆବଶ୍ୟକୀୟ ଅର୍ଥବ୍ୟୟ, ଶିକ୍ଷାରେ ବାଧା, ନିଯୁକ୍ତି ହରାଇବା, ସମ୍ପୃକ୍ତ ଶିଶୁ ଗର୍ଭବତୀ ହୋଇଛି କି, ଏସ୍ଟିଡି ଓ ଏଚ୍ଆଇଭି ଭଳି ସାଂଘାତିକ ବ୍ୟାଧିର ସଂକ୍ରମଣ ଘଟିଛି କି, କୌଣସି ଦୈହିକ ବା ମାନସିକ ବିକଳାଙ୍ଗତା ସୃଷ୍ଟି ହୋଇଛି କି ଆଦି ଉପରେ ବିଚାର କରିବେ। ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଆଦେଶ ହୋଇଥିବା କ୍ଷତିପୂରଣର ଅର୍ଥରାଶି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ପାଣ୍ଠି ସୂତ୍ରରୁ ପୈଠ କରାଯିବ, ଅନ୍ୟଥା ଏହା ସିଧାସଳଖ ରାଜ୍ୟ ସରକାରଙ୍କ ଦ୍ୱାରା ଅଦାଲତଙ୍କ ଆଦେଶ ମିଳିବାର 30 ଦିନ ଭିତରେ ପୈଠ କରାଯିବ। ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ 2012ରେ ଏକ ନୂଆ ଧରଣର ଶିଶୁ ଅନୁକୂଳ ବ୍ୟବସ୍ଥା ରହିଛି। ତଥାପି ଏହାର ସର୍ବୋତ୍ତମ ସୁଫଳ ପାଇଁ ଫୌଜଦାରୀ ବିଧି ସଂଶୋଧନ ଆଇନ 2013 ସହିତ ମିଳିତ କରି ପ୍ରୟୋଗ କରାଯାଇପାରିବ। ଏହି ଆଇନର ବ୍ୟବସ୍ଥାବଳୀକୁ ସଠିକ୍ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ତଦାରଖ କରିବାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ କ୍ଷମତା ପ୍ରଦାନ କରାଯାଇଅଛି। ଏହି ଆଇନର ସଫଳ ରୂପାୟନ ପାଇଁ ଜନସଚେତନତା ବୃଦ୍ଧି ପାଇପାରିଲେ ସରକାର ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଅଧିକ ତତ୍ପର ହେବା ସଙ୍ଗେ ସଙ୍ଗେ ସମାଜରେ ଶିଶୁଟିଏ ଏହିପରି ଅପରାଧର ଶିକାର ହେବାଠାରୁ ରକ୍ଷା ପାଇପାରିବ।

0: ସୁସ୍ଥ ପିଲାଟିଏ ପାଇବାକୁ ହେଲେ ମାଆର ଉପଯୁକ୍ତ ଯତ୍ନ ନେବା ଦରକାର। ଗର୍ଭାବସ୍ଥାରେ ପ୍ରଥମରୁ ହିଁ ମାଆର ସ୍ୱତନ୍ତ୍ର ଯତ୍ନ ଦରକାର। ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା, ବିଶ୍ରାମ ନେବା ଏବଂ ଠିକ୍ ସମୟରେ ଟିକାକରଣ କରିବା ଦରକାର। ତେବେ ଯାଇ ମାଆ ସୁସ୍ଥ ରହିବ। ଆମର ଅଙ୍ଗନୱାଡ଼ିମାନଙ୍କରେ ଅଙ୍ଗନୱାଡ଼ି କର୍ମୀ ଅଛନ୍ତି, ତା ଛଡ଼ା ଆଶାକର୍ମୀମାନେ ଅଛନ୍ତି, ସେମାନଙ୍କ ସହିତ ନିୟମିତ ପରାମର୍ଶ କରିବା ଦରକାର। ଅଙ୍ଗନୱାଡ଼ିମାନଙ୍କରେ ଆଇରନ୍ ବଟିକା ମଧ୍ୟ ମିଳୁଛି, ତାକୁ ମଧ୍ୟ ନେଇକି ନିୟମିତ ଖାଇବା ଦରକାର। ଯଦି ଗର୍ଭବତୀ ମା ଜଣଙ୍କ ଲୌହ ବଟିକା ନ ଖାଆନ୍ତି ତେବେ ରକ୍ତହୀନତାର ଶିକାର ହେବେ। ଏହି ଗର୍ଭାବସ୍ଥାରେ ରକ୍ତହୀନତା ଆଉ ତାର ହୋମିଓପାଥିକ ଉପଚାର ସମ୍ପର୍କରେ ଆଜି ଆସନ୍ତୁ ଜାଣିବା। କହୁଛନ୍ତି ଡାକ୍ତର ଶୁଭଙ୍କରୀ ମିଶ୍ର।
1: ସାଧାରଣତଃ ଗର୍ଭାବସ୍ଥା ଏକ ଜଟିଳ ପ୍ରକ୍ରିୟା। ଭ୍ରୂଣଟିଏ ପୂର୍ଣ୍ଣ ବିକଶିତ ଶିଶୁରେ ପରିଣତ ହେବା ପର୍ଯ୍ୟନ୍ତ ସେ ମାଆର ଜରାୟୁରେ ହିଁ ରହିଥାଏ ଏବଂ ତାହାର ଏହି ବିକାଶ ପ୍ରକ୍ରିୟା ପାଇଁ ତାର ଆବଶ୍ୟକ ହୋଇଥିବା ପୋଷଣ ସେ ମାଆଠାରୁ ହିଁ ଗ୍ରହଣ କରିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାଆର ଜରାୟୁ ମଧ୍ୟରେ ଥିଲେ ମଧ୍ୟ ମାଆ ଗ୍ରହଣ କରୁଥିବା ଖାଦ୍ୟର ପୋଷକ ତତ୍ତ୍ୱ ତା ଶରୀର ଗଠନରେ ସହାୟକ ହୋଇଥାଏ। ରକ୍ତହୀନତା ଗର୍ଭାବସ୍ଥା ସମୟରେ ଗର୍ଭବତୀଠାରେ ଦେଖାଦେଲେ ତାହା ଅତି ଗୁରୁତର ସମସ୍ୟା ସୃଷ୍ଟି କରିଥାଏ, ଯାହା ଉଭୟ ମା ଓ ଗର୍ଭସ୍ଥ ଶିଶୁ ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି କରେ। ଯଦି ରକ୍ତରେ ହିମୋଗ୍ଲୋବିନ୍ର ପରସେଣ୍ଟେଜ 11 ତଳକୁ ରହେ ଆମେ ତାକୁ ସାଧାରଣ ରକ୍ତହୀନତା, 9 ତଳକୁ ରହିଲେ ମଧ୍ୟମ ଧରଣର ରକ୍ତହୀନତା ଏବଂ 7 ବା ତାଠାରୁ କମ୍ ରହିଲେ ଆମେ ତାକୁ ଗୁରୁତର ରକ୍ତହୀନତା ବୋଲି କହିଥାଉ। ଗର୍ଭାବସ୍ଥାରେ ଯେତେବେଳେ ରକ୍ତହୀନତା ଦେଖାଯାଏ ସେତେବେଳେ ରକ୍ତରେ ପର୍ଯ୍ୟାପ୍ତ ପରିମାଣର ଲୋହିତ ରକ୍ତକଣିକାର ଅଭାବ ଦେଖାଯାଏ, ଫଳରେ ମା ଓ ଗର୍ଭସ୍ଥ ଶିଶୁକୁ ଅମ୍ଳଜାନ ବା ଅକ୍ସିଜେନ୍ ଠିକ୍ ଭାବେ ପହଞ୍ଚିପାରେ ନାହିଁ। ଗର୍ଭାବସ୍ଥାରେ ମାଆର ଶରୀର ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଅଧିକ ରକ୍ତ ସୃଷ୍ଟି କରିଥାଏ। ଯଦି ଗର୍ଭବତୀଟିଏ ପର୍ଯ୍ୟାପ୍ତ ପରିମାଣର ଲୌହସାର ଏବଂ ଅନ୍ୟ ପୋଷକ ତତ୍ତ୍ୱ ନ ପାଏ ତାହେଲେ ତାହାର ଶରୀର ଅଧିକ ରକ୍ତକଣିକା ସୃଷ୍ଟି କରିପାରିବ ନାହିଁ, ଫଳରେ ଶିଶୁର ବିକାଶ ବାଧାପ୍ରାପ୍ତ ହେବା ସହ ମାଆଟିର ସ୍ୱାସ୍ଥ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଫୋଲେଟ୍ ଡେଫିସିଏନ୍ସି ଯୋଗୁଁ ଶିଶୁର ଶରୀର ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ଜନ୍ମଜନିତ ଅସୁବିଧା ଦେଖାଯାଏ, ସେ ମଧ୍ୟରୁ ନ୍ୟୁରାଲ୍ ଟ୍ୟୁବ୍ ଆବ୍ନର୍ମାଲିଟିଜ୍

ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଅନ୍ୟତମ। ଆଉ ଗୋଟିଏ ପ୍ରକାର ରକ୍ତହୀନତା ହେଉଛି ଭିଟାମିନ୍ B12 ଡେଫିସିଏନ୍ସି ଏନିମିଆ। ଶରୀରର ସୁସ୍ଥ ଲୌହ ରକ୍ତକଣିକା ତିଆରି ହେବା ପାଇଁ ଭିଟାମିନ୍ B12ର ଆବଶ୍ୟକତା ରହିଛି। ଯେତେବେଳେ ଗର୍ଭବତୀଟିଏ ତା'ର ଖାଦ୍ୟ ମାଧ୍ୟମରୁ ଆବଶ୍ୟକ ହୋଇଥିବା ଭିଟାମିନ୍ B12 ପାଇପାରେ ନାହିଁ, ସେତେବେଳେ ଶରୀରର ସୁସ୍ଥ ଲୌହ ରକ୍ତକଣିକା ସୃଷ୍ଟି ହୋଇପାରେ ନାହିଁ। ଯେଉଁ ସ୍ତ୍ରୀ ଲୋକମାନେ ମାଛ, ମାଂସ, କ୍ଷୀର, ଅଣ୍ଡା ଖାଇନଥାନ୍ତି ସେମାନଙ୍କ ପାଖରେ ଭିଟାମିନ୍ B12 ଡେଫିସିଏନ୍ସି ଅଧିକ ମାତ୍ରାରେ ଦେଖାଯାଏ, ଫଳରେ ସେମାନେ ସମୟ ଆଗରୁ ପ୍ରସବ କରିବା ସହିତ ତାଙ୍କଠାରୁ ଜନ୍ମିତ ଶିଶୁମାନଙ୍କ ପାଖରେ ଜନ୍ମଜନିତ ଅସୁବିଧା ଦେଖାଯିବାର ଆଶଙ୍କା ଅଧିକ ଥାଏ। ରକ୍ତହୀନତା ଗୋଟିଏ ଗମ୍ଭୀର ସମସ୍ୟା, କିନ୍ତୁ ଏହା ଆହୁରି ଗମ୍ଭୀର ରୂପ ଧାରଣ କରେ ଯେତେବେଳେ ଗୋଟେରୁ ଅଧିକ ଶିଶୁ ଗର୍ଭରେ ଥାନ୍ତି। ଦୁଇଟି ଗର୍ଭଧାରଣ ମଧ୍ୟରେ ଯଦି ବ୍ୟବଧାନ କମ୍ ଥାଏ, ଗର୍ଭାବସ୍ଥାରେ ଯଦି ଅଧିକ ବାନ୍ତି ହୁଏ, କମ୍ ବୟସ ବା 18 ବର୍ଷରୁ କମ୍ ବୟସରେ ଗର୍ଭଧାରଣ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ଯଦି ଗର୍ଭବତୀଟି ହୁକ୍ ୱାର୍ମ ଦ୍ୱାରା ସଂକ୍ରମିତ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ମ୍ୟାଲେରିଆରେ ଗର୍ଭବତୀଟି ଆକ୍ରାନ୍ତ ହୋଇଥାଏ, ଏବଂ ଯଦି ଗର୍ଭଧାରଣ ପୂର୍ବରୁ ଗର୍ଭବତୀ ଜଣଙ୍କ ରକ୍ତହୀନତାର ଶିକାର ହୋଇଥାଏ। ରକ୍ତହୀନତାର ଶିକାର ହୋଇଥିଲେ ମଧ୍ୟ ସେ ଯଦି ଉପଯୁକ୍ତ ପରିମାଣର ଲୌହସାରଯୁକ୍ତ ଖାଦ୍ୟ ଖାଇନଥାଏ, ଏହିସବୁ ପରିସ୍ଥିତିରେ ରକ୍ତହୀନତା ଗମ୍ଭୀର ରୂପ ଧାରଣ କରେ। ଭାରତରେ, ଓଡ଼ିଶାରେ, ବିଶେଷ କରି ଆମ ମୟୂରଭଞ୍ଜରେ ଏହି ରକ୍ତହୀନତା ପ୍ରାୟ ଦେଖାଦେଇଥାଏ। ଏହାର କାରଣ ହେଲା ଆମ ଗର୍ଭବତୀମାନେ ଯେଉଁ ପରିମାଣର କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା କଥା ତାହା ପାଇନଥାନ୍ତି, ବା ଶିକ୍ଷା ଓ ଜାଗ୍ରତାର ଅଭାବ ଯୋଗୁଁ ଅନ୍ଧବିଶ୍ୱାସର ଶିକାର ହୋଇ ତାହା ଖାଇନଥାନ୍ତି। ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ସେମାନେ କିଶୋରୀ ଅବସ୍ଥାରେ ବିଭିନ୍ନ ପ୍ରକାର କୃମିଜନିତ ରୋଗରେ ସଂକ୍ରମିତ ହୋଇଥାନ୍ତି ଏବଂ ସେମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ପରେ ଯେତେବେଳେ ଏହି କିଶୋରୀଟିଏ ଗର୍ଭ ଧାରଣ କରେ, ତାଠାରେ ସେତେବେଳେ ଏହି ରକ୍ତହୀନତା ଆହୁରି ବଢ଼ିଯାଏ। ଯଦି ଗର୍ଭବତୀଟିଏ ରକ୍ତହୀନତାର ଶିକାର ହୁଏ ଏବଂ ସେ ଠିକ୍ ସମୟରେ ତା'ର ଉପଚାର ନ କରେ, ତେବେ ତା'ର ଗର୍ଭସ୍ଥ ଶିଶୁର ମେରୁଦଣ୍ଡ ଓ ମସ୍ତିଷ୍କର ବିକାଶରେ ସବୁଠୁ ଅଧିକ ବାଧା ସୃଷ୍ଟି ହୁଏ। ପ୍ରସବ ସମୟ ପୂର୍ବରୁ ପ୍ରସବ ହୋଇଥାଏ ଏବଂ କମ୍ ଓଜନଯୁକ୍ତ ଶିଶୁଟିଏ ଜନ୍ମ ହୋଇଥାଏ। ଯଦି ରକ୍ତହୀନତାରେ ଶିକାର ହୋଇଥିବା ମାଆଟିର ପ୍ରସବ ହୁଏ, ତେବେ ପ୍ରସବ ସମୟରେ ମଧ୍ୟ ବ୍ଲଡ୍ କିଛି ଲସ୍ ହୋଇଥାଏ, ଫଳରେ ମାଆଟିର ଜୀବନ ପ୍ରତି ବିପଦ ଦେଖାଦେଇଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣ ସବୁ ହେଲା ଥକା ଲାଗିବା, ଧଇଁସଇଁ ଲାଗିବା, ଛାତି ବଥା ହେବା, ଅଳସୁଆ ଲାଗିବା, ଚର୍ମ, ନଖ ଓ ଓଠ ସେତା ପଡ଼ିବା, ପାଦ ଓ ପାପୁଲି ଥଣ୍ଡା ଲାଗିବା, ଗୋଡ଼, ହାତ ଓ ମୁହଁ ଫୁଲିବା। କିନ୍ତୁ ରକ୍ତହୀନତାର ପ୍ରଥମ ଅବସ୍ଥାରେ ଏହି ଲକ୍ଷଣ ହୁଏତ ଦେଖାଦେଇ ନପାରେ, ତେଣୁ ନିୟମିତ ରକ୍ତ ପରୀକ୍ଷା ଦ୍ୱାରା ଏହା ଜଣାପଡ଼ିଥାଏ। ଏହାଛଡ଼ା ଆମ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଇଥାଏ। ଜଣେ ଗର୍ଭବତୀ ପ୍ରତି ମାସରେ ମମତା ଦିବସରେ ଏହି ପରୀକ୍ଷା କରିପାରିବ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା। ଏହା ମାଗଣାରେ କରାଯାଇଥାଏ ଏବଂ ଲୌହ ବଟିକା ବିତରଣ କରାଯାଇଥାଏ। ଜଣେ ଯଦି ରକ୍ତହୀନତାର ଶିକାର ହୋଇଥାଏ, ତେବେ ତାକୁ ଆଇରନ୍ ଓ ଫୋଲିକ୍ ଏସିଡ୍ର ବଟିକା ଖାଇବାକୁ ପଡ଼ିଥାଏ। ତା ସହିତ ସେ ତା'ର ନିତିଦିନିଆ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଇବା ଆବଶ୍ୟକ। ଗୋଟିଏ ମାସ ପରେ ପୁଣି ଆଉଥରେ ରକ୍ତ ପରୀକ୍ଷା କରିବା ଦରକାର, ଫଳରେ ଜାଣିହେବ ତା'ର ରକ୍ତହୀନତା କେତେ ମାତ୍ରାରେ ଠିକ୍ ହୋଇପାରିଛି। ଯଦି ଔଷଧ ଓ ଖାଦ୍ୟ ଦ୍ୱାରା ରକ୍ତହୀନତା ଠିକ୍ ହୋଇନପାରେ, ତେବେ କେତେକ କ୍ଷେତ୍ରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ମଧ୍ୟ କରାଯାଇଥାଏ। ଭିଟାମିନ୍ B12 ଜନିତ ରକ୍ତହୀନତା ଠିକ୍ କରିବା ପାଇଁ ଭିଟାମିନ୍ B12 ଯୁକ୍ତ ସପ୍ଲିମେଣ୍ଟ ଦିଆଯାଇଥାଏ, ଯାହା ମୁଖ୍ୟତଃ ମାଂସ, ଅଣ୍ଡା ଓ ଦୁଗ୍ଧଜାତୀୟ ଖାଦ୍ୟରେ ଉପଲବ୍ଧ ହୁଏ। ଗର୍ଭାବସ୍ଥାରେ ପ୍ରଥମ 3 ମାସରେ ଗର୍ଭବତୀଟିଏ ବାନ୍ତି ବା ମର୍ଣ୍ଣିଂ ସିକ୍ନେସ୍ର ଶିକାର ହୁଏ। କେତେକ କ୍ଷେତ୍ରରେ ଏହା ଅତି ଅଧିକ ଥର ହୋଇଥାଏ, ଫଳରେ ମାଆଟି ଯାହା ଖାଦ୍ୟ ଗ୍ରହଣ କରିଥାଏ ତା'ର ମୁଖ୍ୟ ଅଂଶ ବାହାରିଯାଏ ଏବଂ ତାର ଶରୀରକୁ ଠିକ୍ ପୋଷଣ ତତ୍ତ୍ୱ ଯାଇପାରି ନଥାଏ। ଏହି ଗର୍ଭବତୀମାନେ ଯଦି ରକ୍ତହୀନତାର ଶିକାର ହୁଅନ୍ତି, ତେବେ ପ୍ରଥମେ ସେମାନଙ୍କର ବାନ୍ତିକୁ ଠିକ୍ କରିବାକୁ ପଡ଼ିଥାଏ। କେତେକ କ୍ଷେତ୍ରରେ ଗର୍ଭାବସ୍ଥାରେ ଖାଦ୍ୟ ଗ୍ରହଣ କରିବାକୁ ଇଚ୍ଛା ହୋଇନଥାଏ, କିନ୍ତୁ ଅଳ୍ପ ଅଳ୍ପ କରି ଗର୍ଭବତୀଟିଏ ବେଶୀ ଥର ଖାଇବା ଆବଶ୍ୟକ ହୋଇଥାଏ। ଜଣେ ଗର୍ଭବତୀ ଯଦି ଗର୍ଭଧାରଣ ପୂର୍ବରୁ ବା ଗର୍ଭାବସ୍ଥାରେ ତା ନିଜର ଉପଯୁକ୍ତ ଯତ୍ନ ନିଏ ଏବଂ ଠିକ୍ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଏ, ରକ୍ତହୀନତାକୁ ଏଡ଼ାଇ ଯାଇପାରିବ। ଯଦି ବା ସ୍ୱଳ୍ପ ରକ୍ତହୀନତା ଦେଖାଯାଏ, ସେ ତାକୁ ସହଜରେ ଅତିକ୍ରମ କରିପାରିବ, ଫଳରେ ତା'ର ଗର୍ଭସ୍ଥ ସନ୍ତାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ତେଣୁ ସେ ଗର୍ଭାବସ୍ଥାରେ ଏବଂ ଗର୍ଭଧାରଣ ପୂର୍ବରୁ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଆମ ଘରୁ ଓ ବାଡ଼ି ବଗିଚାରୁ ଆମେ ପର୍ଯ୍ୟାପ୍ତ ପରିମାଣରେ ଲୌହସାରଯୁକ୍ତ ଖାଦ୍ୟ ପାଇପାରିବା। ସବୁ ପ୍ରକାର ଶାଗରୁ ଆମେ ଲୌହସାର ପାଇପାରିବା, ସେ ମଧ୍ୟରୁ ସଜନା, ପାଳଙ୍ଗ, କୋଶଳା, ପୋଇ ଇତ୍ୟାଦି ଅନ୍ୟତମ। ପୋଇ ଓ ସଜନା ଶାଗରେ ଲୌହସାର ପ୍ରଚୁର ମାତ୍ରାରେ ଭରି ରହିଥାଏ, ଯାହା ଆମ ସମସ୍ତଙ୍କ ବାଡ଼ି ବଗିଚାରୁ ଆରାମରେ ମିଳିପାରିବ। ସଜନା ଛୁଇଁରେ ମଧ୍ୟ ଲୌହସାର ବହୁତ ଅଧିକ ପରିମାଣରେ ମିଳିଥାଏ। ସମସ୍ତ ଡାଲି ଜାତୀୟ ଶସ୍ୟ, ବିଶେଷ କରି ଚୋକଡ଼ଯୁକ୍ତ ଶସ୍ୟରେ ଲୌହସାରର ପରିମାଣ ବହୁତ ଅଧିକ। ଗର୍ଭବତୀଟିଏ ଯଦି କଞ୍ଚା କଦଳୀ ଓ ପାଚିଲା କଦଳୀ ମଧ୍ୟ ଖାଇବ, ସେଥିରେ ମଧ୍ୟ ଲୌହସାର ସେ ବହୁଳ ମାତ୍ରାରେ ପାଇପାରିବ। ଏହାଛଡ଼ା ଅନ୍ୟ ଲୌହସାରଯୁକ୍ତ ପନିପରିବା ଯଥା ଟମାଟୋ, ବିନ୍ସ, ବୋଇତାଳୁ, ବାଇଗଣ, ମଟର ଛୁଇଁ, ଗାଜର, ବିଟ୍, ଆଳୁ, ନାଡୁକା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ସେହିପରି ଫଳମାନଙ୍କ ମଧ୍ୟରେ ସେଓ, କମଳା, ଡାଳିମ୍ବ ଇତ୍ୟାଦି ମଧ୍ୟ ଅନ୍ୟତମ। ଗର୍ଭବତୀମାନେ ସୋୟାବିନ୍, କୋଜା ମୁଗ, ଗୁଡ଼, ରାଜମା, ନାଲି ଚୁଡ଼ା,
ବଗଡ଼ା।

0: ଚାଉଳ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। କ୍ଷୀର, ଅଣ୍ଡା, ମାଂସ, ବିଶେଷ କରି ମାଂସର କଲିଜା, ଚୁନା ମାଛ, ଚିଙ୍ଗୁଡ଼ି, ଗେଣ୍ଡା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ଶୁଖିଲା ଫଳ, ଖଜୁରୀ, କିସମିସ, ପିସ୍ତାବାଦାମ, ଅଖରୋଟ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। ବିଶେଷ କରି ରାନ୍ଧୁଥିବା ଖାଦ୍ୟକୁ ଲୁହା ପାତ୍ରରେ ଯେମିତି ଲୁହା ହାଣ୍ଡି, ଲୁହା ଖଡ଼ିକା ଓ ଲୁହା କଡ଼େଇରେ ରାନ୍ଧିବା ଉଚିତ। ଖାଦ୍ୟକୁ ଅଧିକ ସିଝାଇବା ଅନୁଚିତ। ଖାଉଥିବା ଖାଦ୍ୟରେ ସବୁଦିନ ଗୁଡ଼ ଖାଇବା ଆବଶ୍ୟକ। ଖଜୁରୀ ଗୁଡ଼ ଅତି ଉପଯୋଗୀ ଅଟେ। ଆମେ ଖାଉଥିବା ଖାଦ୍ୟରେ ଥିବା ଲୌହସାର ଶରୀରରେ ଠିକ୍ ଭାବେ ମିଶିବା ପାଇଁ ଭିଟାମିନ୍ ସିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗର୍ଭବତୀଟିଏ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଅତି ଆବଶ୍ୟକ, ଯାହାଦ୍ୱାରା ସେ ଖାଉଥିବା ଖାଦ୍ୟରୁ ଲୌହସାର ଠିକ୍ ଭାବେ ତାର ଶରୀରରେ ଶୋଷିତ ହୋଇପାରିବ। ସେସବୁ ହେଲା ଖଟା ଲାଗୁଥିବା ଫଳ ଯଥା ଲେମ୍ବୁ, କମଳା, ଟମାଟୋ ଇତ୍ୟାଦି। ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ, ଗର୍ଭାବସ୍ଥାରେ ଚା ଓ କଫି ପିଇବା ଏକଦମ ଅନୁଚିତ। ଏହାଦ୍ୱାରା ଲୌହସାର ଆମ ଶରୀରରେ ଠିକ୍ ଭାବେ ମିଶିପାରି ନଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ମୁକାବିଲା ପାଇଁ ହୋମିଓପାଥିକ ମେଡିସିନ୍ ବହୁତ ଫଳପ୍ରଦ ହୋଇଥାଏ। ସେସବୁ ମଧ୍ୟରୁ ଫେରମ୍ଫସ୍, ଫେରମେଟ୍, ଚାଇନା, ନକ୍ସ ଭୂମିକା, ଆଲ୍ଟାରିନିସ୍, ଫେରିନୋସା ଅନ୍ୟତମ। କିନ୍ତୁ ଏସବୁ ମେଡିସିନ୍ ବ୍ୟବହାର କରିବା ପୂର୍ବରୁ ଜଣେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଏଣୁ ପ୍ରଥମରୁ ଯଦି ଗର୍ଭବତୀଟିଏ ଟିକେ ସଜାଗ ହୋଇ ନିଜକୁ ସୁସ୍ଥ ରଖିବ, ଅନ୍ୟ ଖାଦ୍ୟ ସହିତ ନିୟମିତ ଲୌହସାରଯୁକ୍ତ ଖାଦ୍ୟ ଖାଇବ, ତେବେ ସେ ନିଜକୁ ରକ୍ତହୀନତାରୁ ରକ୍ଷା କରିବା ସହ ସୁସ୍ଥ ଓ ପରିପକ୍ ସନ୍ତାନଟିଏ ଠିକ୍ ସମୟରେ ଜନ୍ମ ଦେଇପାରିବ।
1: ଘର ଚଳାଇବା ଗୃହିଣୀର ଗୋଟିଏ ବଡ଼ ଦାୟିତ୍ୱ। ଯେଉଁ ଗୃହିଣୀ ଯେତେ ଦକ୍ଷତାର ସହିତ ଘର ଚଳାନ୍ତି, ସେ ଘର ସେତେ ଶୃଙ୍ଖଳିତ ହୁଏ ଏବଂ ଉନ୍ନତି କରିଥାଏ। ତେଣୁ ଯୋଜନାବଦ୍ଧ ଭାବରେ ଘର ଚଳାଇବା ଦରକାର। ଯେତିକି ଆମର ଆୟ, ତାରି ମଧ୍ୟରେ ଆମକୁ ଚଳିବାକୁ ପଡ଼ିବ। ଆମମାନଙ୍କ ମଧ୍ୟରୁ ଅନେକ ଗୃହିଣୀ ପୁଣି କର୍ମଜୀବୀ, ଯେଉଁମାନେ କି ପଇସା ରୋଜଗାର କରି ଘର ଚଳାଇବାରେ ସାହାଯ୍ୟ କରନ୍ତି। ଆଜି ଜଣେ କର୍ମଜୀବୀ ଭଉଣୀଙ୍କୁ ଭେଟିବା। କଣ ନାଁଟା ଭଉଣୀ ଆପଣଙ୍କର?
2: ଉତ୍ପଳା ଦୀପ୍ତି ନାୟକ।
1: ଘରଟା କୋଉଠି?
2: ଘରଟା ନଧନା।
1: ସେଟା କୋଉ ବ୍ଲକ?
2: ବ୍ଲକ କୁଳିଗଣା।
1: ଆପଣ ଏବେ କଣ କରୁଛନ୍ତି?
2: ମୁଁ ଏବେ ନର୍ସିଂ ସାରିକି ଜବ୍ କରୁଛି।
1: ନର୍ସ ଅଛନ୍ତି?
2: ଆଜ୍ଞା।
1: ସେଥିପାଇଁ ତ ତାଲିମ ନେଇଛନ୍ତି। କଣ କୋର୍ସ କରୁଛନ୍ତି?
2: ଏନ୍ଏମ୍ କୋର୍ସ କରୁଛି।
1: ତା ପୂର୍ବରୁ କଣ ପଢୁଥିଲେ?
2: ତାପରେ ପ୍ଲସ୍ ଟୁ ପଢୁଥିଲେ। ପ୍ଲସ୍ ଟୁ ପରେ ନର୍ସିଂ ସରିଲା ପରେ ଅଛି ଆଉ।
1: କେତେ ବର୍ଷ ହେଲାଣି ଏଠି କାମ କଲେଣି?
2: ଅଢେଇ ବର୍ଷ ହେଇଯିବ।
1: ଏନ୍ଏମ୍ କୋର୍ସ କରିଦେଇଛନ୍ତି, କେତେ ବର୍ଷ କଲେ?
2: ସେଟା ଦୁଇ ବର୍ଷ।
1: ଏଇ ସେବା କାମ କରିବା ପାଇଁ କାହିଁକି ଆପଣ ଇଚ୍ଛା କଲେ?
2: ସେଟା ତ ଭଲ ନା, ସେଥିପାଇଁ ମୋର ଇଚ୍ଛା ଥିଲା ସମସ୍ତଙ୍କୁ ସେବା କରିବା ପାଇଁ କଲି।
1: ସମସ୍ତଙ୍କୁ ସେବା କରିବାକୁ ଇଚ୍ଛା କଲେ, ଅନ୍ୟ ଚାକିରି ତ କରିପାରିଥାନ୍ତେ?
2: ନା, ମୋତେ ଏଇଟା ହିଁ ଭଲ ଲାଗେ।
1: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
2: ଘରେ ମା, ଭାଇ, ଜେଜେବାପା, ଜେଜେମା, କକା, ଖୁଡ଼ି।
1: ବାପା ନାହାନ୍ତି?
2: ବାପା ନା।
1: ବାପା କେତେ ଦିନରୁ ନାହାନ୍ତି?
2: ବାପା ଏଇ 6 ମାସ ହବ।
1: କଣ ହେଇଥିଲା ବାପାଙ୍କର?
2: ବାପାଙ୍କର ବିପି ଲୋ, ସୁଗାର ଲୋ ହେଇଗଲା।
1: କେତେ ବୟସ ହେଇଥିଲା ତାଙ୍କୁ?
2: 45 ପଟେ ହବ।
1: ଆଉ କେତେ ଭାଇ ଭଉଣୀ?
2: ଆଉ ମୋ ସାନ ଭାଇ ଅଛି।
1: ଗୋଟେ ଭାଇ ଆପଣଙ୍କର?
2: ଗୋଟେ ଭାଇ।
1: ଘରେ ତାହେଲେ ବଡ଼ ଆପଣ?
2: ହଁ।
1: ଭାଇ କଣ କରୁଛନ୍ତି?
2: ଭାଇ ଏବେ ପ୍ଲସ୍ ଟୁ।
1: ଘର ଚଳିବାରେ ଆପଣ ସାହାଯ୍ୟ କରିପାରୁଛନ୍ତି?
2: ହଁ, କରିପାରୁଛି।
1: ମା କିଛି କାମ କରନ୍ତି?
2: ମା ଆଶା ଦିଦି ଅଛନ୍ତି।
1: ତେବେ ମା ଯେହେତୁ ସେବା କାମ କରୁଛନ୍ତି, ଆପଣଙ୍କୁ ବି ସେଇ ସେବା ଲାଇନରେ ରହିବାକୁ ଇଚ୍ଛା ହେଲା, ଏଥିପାଇଁ କିଏ ପ୍ରେରଣା ଯୋଗାଇଲେ?
2: କେହି କହିନାହାନ୍ତି, ମୋତେ ମୋ ଇଚ୍ଛା ହେଲା।
1: କଣ କଣ କାମ ସବୁ କରିବା ପାଇଁ ପଡ଼େ?
2: ସବୁକିଛି, ସେ କେତେବେଳେ ମେଡିସିନ ଖାଇବେ, ଇଞ୍ଜେକ୍ସନ କେତେବେଳେ ଦିଆହବ, ସେ ଖାଇଲେ କି ନାହିଁ,
1: ସବୁକିଛି ବୁଝିବା ପାଇଁ ପଡ଼େ। ତେବେ ଯୋଉଠି କାମ କରୁଛନ୍ତି, କେତେବେଳେ କାମକୁ ଯାଆନ୍ତି? ଏମିତି ରାତି, ଦିନ, ସକାଳ ଏମିତି ତ ଥିବ ଡ୍ୟୁଟି?
2: ମର୍ଣ୍ଣିଂ, ନାଇଟ୍, ଡେ ହୁଏ, 3 ସିଫ୍ଟ ପଡ଼େ।
1: ଆପଣ ଝିଅ ପିଲା, ରାତିରେ ଡ୍ୟୁଟି କରିବାକୁ କିଛି ଅସୁବିଧା ହୁଏ କି?
2: ନା, କିଛି ଅସୁବିଧା ହୁଏନି।
1: କିଛି ଅସୁବିଧା ହୁଏନି, ଯିବା ଆସିବା?
2: ଯିବା ଆସିବାରେ ବି କିଛି ଅସୁବିଧା ହୁଏନି।
1: ତେବେ ଠିକ ଭାବରେ କାମ କରିପାରୁଛନ୍ତି, ଆଗକୁ କଣ ଲକ୍ଷ୍ୟ ରଖିଛନ୍ତି?
2: ଆଗକୁ ବି ମୁଁ ଏଇ କାମ କରୁଥିବି,
1: ରୋଗୀ ସେବା କରିବେ।
2: ଆଜ୍ଞା।
1: ରୋଗୀ ସେବା କଲେ କେତେ ଆନନ୍ଦ ପାଆନ୍ତି?
2: ବହୁତ ଖୁସି ଲାଗେ।
1: ଯେତେବେଳେ ଆପଣ ଡ୍ୟୁଟି ଯାଆନ୍ତି, ସେଠି କିଛି ନୂଆ ରୋଗୀ ଆସିଥାନ୍ତି, ଆଉ କିଛି ରୋଗୀ ଆଗରୁ ବି ଥାନ୍ତି, ସେମାନଙ୍କୁ ଦେଖିଲା ପରେ ଆପଣଙ୍କର ମନୋଭାବଟା କେମିତି ହୁଏ?
2: ବହୁତ ଖୁସି ଲାଗେ, ନୂଆ ପେସେଣ୍ଟ ଆସିଲେ ବି ଆଉ ପୁରୁଣା ପେସେଣ୍ଟ ଥିଲେ ବି ଭଲ ହେଇକି ଗଲେ ବି ବହୁତ ଖୁସି ଲାଗେ।
1: ଭଲ ହେଇକି ଗଲେ ବହୁତ ଖୁସି ଲାଗେ। ତାପରେ ସେମାନେ ତ ଆସିକି ଅନେକ ଦିନ ବି ରହୁଥିବେ, ଧରନ୍ତୁ କିଏ 8 କିଏ 10 ଏମିତି ବି ରହୁଥିବେ ପେସେଣ୍ଟ ମାନେ। ସେମାନଙ୍କର ଟ୍ରିଟମେଣ୍ଟ କଲା ପରେ ସେମାନେ ଆରୋଗ୍ୟ ହୁଅନ୍ତି, ସେମାନଙ୍କ ସହିତ ତ ଗୋଟେ ଆପଣଙ୍କର ବି ସମ୍ପର୍କ ବଢ଼ିଥିବ।
2: ହଁ।
1: ଯେତେବେଳେ ଯାଆନ୍ତି, ସେମାନେ ଆପଣଙ୍କ ସହ କେମିତି କଣ କଥାବାର୍ତ୍ତା କରିକି ଯାଆନ୍ତି? ସେମାନେ କେତେ ଖୁସି ଥାନ୍ତି?
2: ସେମାନେ ବହୁତ ଖୁସି ଥାନ୍ତି,
1: ଭଲ ହେଇକି ଗଲାବେଳେ ସେମାନେ ଖୁସି ଥାନ୍ତି, ଆଉ ଆପଣ ବି ସେତିକି ଆନନ୍ଦ ପାଆନ୍ତି। ଯାହା ହଉ, ଆଜି ଆପଣ ଆମ ଅନୁଷ୍ଠାନକୁ ଆସିଲେ, ଆପଣ ଏଇ ଜଣେ ନର୍ସ ରୂପେ କାମ କରିକି କିଭଳି ଆନନ୍ଦ ପାଉଛନ୍ତି ଆଉ ଏହାକୁ ନିଜର ଜୀବିକା ରୂପେ ଗ୍ରହଣ କରିଛନ୍ତି, ଯଦି କେହି ଭଉଣୀ ଚାହାନ୍ତି କିଛି ଏଇଭଳିଆ ସେବା କାମ କରିବା ପାଇଁ, ତାଙ୍କୁ କଣ କରିବା ପାଇଁ ପଡ଼ିବ?
2: ତାଙ୍କୁ ବି କିଛି ମାନେ ପ୍ଲସ୍ ଟୁ ପରେ ଯାହା ହେଲେ ମେଡିକାଲ କୋର୍ସ କରିବା ପାଇଁ ହବ।
1: ଏଇ ମେଡିକାଲ କୋର୍ସ ଜଣେ ଯଦି କରିକି ଏନ୍ଏମ୍ ହଉ ବା ଜିଏନ୍ଏମ୍ ହଉ, ଯାହା ବି କୋର୍ସ ରହିଛି, ତାକୁ କଲେ ନିଶ୍ଚିତ ରୂପେ ସେ ରୋଜଗାରକ୍ଷମ ବି ହେଇପାରିବେ।
2: ଆଜ୍ଞା।
1: ଆପଣଙ୍କର ଯୋଉ ସମସାମୟିକ ବା

0: ଆପଣଙ୍କ ସାଙ୍ଗସାଥି ଥିଲେ ସେମାନେ କେହି ଆପଣଙ୍କ ସାଙ୍ଗରେ ତାଲିମ ନେଇଥିଲେ?
1: ଆପଣଙ୍କ ସାଙ୍ଗମାନେ
0: ସେମାନେ ବି କାମରେ
1: ଅଛନ୍ତି,
0: ସବୁ କାମ ପାଇଗଲେଣି, ସେମାନେ କିଛି ବି ରୋଜଗାର କରିପାରୁଛନ୍ତି? ତାହେଲେ ଆପଣ ଭାବୁଛନ୍ତି କି ଏଇ ଲାଇନଟା ଏମିତିକି ସରକାରୀ ହଉ କି ବେସରକାରୀ ହଉ ନିଶ୍ଚିତ ରୂପେ କାମ ମିଳିବ? ଆଉ ତା ଛଡ଼ା ସାଧାରଣ ଭାବରେ ଜଣେ ଝିଅ ସବୁକିଛି ଜାଣିଥିବା ଦରକାର, କାରଣ ଆମର ଦେହ ଅଛି ମାନେ ଆମେ ନିଶ୍ଚିତ ରୂପେ ଅସୁସ୍ଥ ହବା, ଆଉ ଯଦି ନିଜେ କିଛି ଜାଣିଥିବା ଆମେ ପରିବାର ଲୋକଙ୍କର ବି ସାହାଯ୍ୟ କରିପାରିବା, କିଛି ନହେଲେ ବି ସେମାନେ ବ୍ଲଡ ପ୍ରେସରଟା ଟିକେ ମାପି ପାରିବେ,
1: ବ୍ଲଡ ପ୍ରେସର ଯଦି ଗାଁରେ କାହାର ଇଞ୍ଜେକ୍ସନ ଦେବାର ଥାଏ ଦେଇ ବି ପାରିବେ।
0: ଆପଣ ଅସୁସ୍ଥ ହେଲେ ତାଙ୍କୁ ସୁସ୍ଥ କରୁଛନ୍ତି, ସୁସ୍ଥ ରହିବା ପାଇଁ କଣ କରିବା ଦରକାର?
1: ଠିକ ଟାଇମରେ ଖାଇବେ, ଠିକ ଟାଇମରେ ଶୋଇବେ, ଅଧିକା ଚିନ୍ତା କରିବେନି,
0: ତା ଛଡ଼ା ପରିଷ୍କାର ପରିଚ୍ଛନ୍ନତା
1: ପରିଷ୍କାର ପରିଚ୍ଛନ୍ନ ରହିବେ,
0: ତାହେଲେ ସୁସ୍ଥ ରହିବେ। ଆପଣ ଯାହା ରୋଜଗାର କରୁଛନ୍ତି ଘର ଚଳାଇବାରେ ସାହାଯ୍ୟ କରନ୍ତି?
1: ହଁ, ଚଳାଇବାରେ ସାହାଯ୍ୟ ମୁଁ କରେ।
0: ଆପଣଙ୍କ ଘରେ ଆପଣ ରୋଜଗାର କରୁଛନ୍ତି, ଆଉ କିଏ ରୋଜଗାର କରନ୍ତି?
1: ମା
0: ରୋଜଗାର କରନ୍ତି, ତେଣୁ ଆପଣ ଦୁଇ ଜଣ ଘର ଚଳାଉଛନ୍ତି।
1: ଆଜ୍ଞା,
0: ଯଦି ଆପଣ ମାନେ କିଛି ରୋଜଗାର ନ କରିପାରିଥାନ୍ତେ ହୁଏତ ପରିବାର ଅସୁବିଧାରେ ପଡ଼ିଥାନ୍ତା, ତେଣୁ ପ୍ରତ୍ୟେକ ଭଉଣୀ ସ୍ୱାବଲମ୍ବୀ ହେବା ଦରକାର ଏବଂ କିଛି ରୋଜଗାର କରିବା ଦରକାର। ସେଥିପାଇଁ ଆମେ ଆମର ଝିଅମାନଙ୍କୁ ସ୍ୱାବଲମ୍ବୀ କରିବା ଦରକାର, ରୋଜଗାରକ୍ଷମ ହେବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ଦେବା ଦରକାର। ଯାହା ହଉ, ଆଜି ଆପଣ ଆମ ଅନୁଷ୍ଠାନକୁ ଆସିଲେ, ଆପଣ କେମିତି ରୋଗୀମାନଙ୍କର ସେବା କରିକି ଆନନ୍ଦ ପାଉଛନ୍ତି ଏବଂ ଏହାକୁ ଗୋଟିଏ ରୋଜଗାରର ପନ୍ଥା ରୂପେ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତାଭଉଣୀମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ, ନମସ୍କାର।

ହଁ ଭଉଣୀ, ବର୍ଷା ଦିନରେ ଘର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ବାହାର ମଧ୍ୟ ସେଭଳି ପରିଷ୍କାର ରଖିବା। ଯେଉଁ ଗଛ ଗୁଡ଼ିକ ଅଧିକ ବଢ଼ିଯାଇଛି, ଲଟା ଜାତୀୟ ଗଛ, ତାକୁ ଆମେ କାଟିକି ଠିକ୍ ସାଇଜ୍ କରିକି ରଖିବା। ଅନାବନା ଗଛ, ଘାସ ଏସବୁକୁ ଉପାଡ଼ି ଦେବା। ବିଭିନ୍ନ ପ୍ରକାରର କୀଟନାଶକ ତରଳ ପଦାର୍ଥ ବଜାରମାନଙ୍କରେ ମିଳୁଛି, ତାକୁ ଆମେ ସଂଗ୍ରହ କରି ଘର ପୋଛିଲା ବେଳେ ବ୍ୟବହାର କଲେ ମଶା, ମାଛି, ପିମ୍ପୁଡ଼ି, ଅନ୍ୟାନ୍ୟ କୀଟ ଆଦି ଘରେ ହେବ ନାହିଁ। ରୋଷେଇ ଘରକୁ ସେମିତି ସବୁବେଳେ ସଫା ସୁତୁରା ରଖିବା। ଘରେ ବାସନ କୁସନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଡବା, ବୋତଲ ଏସବୁକୁ ପୋଛାପୋଛି କରି ରଖିଲେ କୌଣସି ପ୍ରକାର ଫଙ୍ଗସ୍ ବା କୌଣସି ଜୀବାଣୁ ହେବେ ନାହିଁ। ସେହିଭଳି ଆମେ ଏଇ ବର୍ଷା ଦିନରେ କମ୍ ପରିମାଣର ଜିନିଷ କିଣିବା। ଅଟା, ମଇଦା, ବେସନ, ବାଦାମ ମଞ୍ଜି ଏହି ପ୍ରକାର ଜିନିଷ ଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ଅଛି। ବିଭିନ୍ନ ପ୍ରକାର ଡାଲି ମଧ୍ୟ ବେଶୀ ପରିମାଣରେ କିଣିବା ଉଚିତ ନୁହେଁ, ଏବଂ ଯାହା ବି ଆମେ କିଣୁଛୁ ତାକୁ ଯେଉଁଥିରେ

ପବନ ପଶିପାରୁନଥିବ ସେଭଳି ଜାଗାରେ ବନ୍ଦ କରିକି ରଖିବା। ଯେଉଁଗୁଡ଼ିକ ଶୁଖେଇକି ରଖିବା କଥା ତାକୁ ମଧ୍ୟ ଶୁଖେଇକି ରଖିଲେ ତାହା ବେଶୀ ଦିନ ରହିବ। ତେବେ ଆମେ କମ୍ ପରିମାଣର ଜିନିଷ କିଣିଥିଲେ ଏଇ ଦିନରେ ନଷ୍ଟ ହେବନି। ସୁଜିକୁ କିଣିଲା ପରେ ଅଳ୍ପ ଭାଜି ଦେଇକି ରଖିଦେଲେ ତାହା ମଧ୍ୟ ବେଶୀ ଦିନ ରହିବ। ସେହିପରି ଗୋଟା ମୁଗ ବିରି ଏସବୁ ଯଦି ଘରେ ଅଛି ତାକୁ ଯେଉଁ ଖରା ହେଉଛି ତାକୁ ଟିକେ ଶୁଖେଇକି ରଖିବା ଦରକାର। ସେହିଭଳି ଚାଉଳ ଗହମ ଯାହା ବି ଘରେ ଅଛି ଖରା ସମୟରେ ଟିକେ ଶୁଖେଇକି ରଖିଲେ ଯାହା ବି ପୋକଜୋକ ହେଇଥିବେ ମରିଯିବେ, ଆଉ ପବନ ନ ବାଜୁଥିବା ଜାଗାରେ ରଖିଲେ ସେଗୁଡ଼ିକ ଭଲ ରହିବ। ହଁ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ପ୍ରଚାର କଲୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଟିକିଏ ପରେ।

0: आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ ପରିଷଦ ବୈଠକ। ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍କ ସହ ସାକ୍ଷାତ ଆଲୋଚନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚମ୍ପିଅନ୍ସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ତାଙ୍କ ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୋଇଜୁମି ବୈଠକରେ ସହ ଅଧ୍ୟକ୍ଷତା କରୁଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ପାରସ୍ପରିକ ରଣନୈତିକ ବିଶ୍ୱାସ ଓ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେଉଛି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଉଭୟ ଦେଶ ଆସନ୍ତା ବର୍ଷ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ କରିବେ। ଏସିଆର ଦୁଇଟି ପ୍ରମୁଖ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ଓ ଜାପାନ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର ସୁରକ୍ଷା ଦିଗରେ ଉଭୟ ଦେଶ ପାରସ୍ପରିକ ସହଯୋଗିତାର ସହ କାର୍ଯ୍ୟ କରୁଛନ୍ତି। ବହୁ ବର୍ଷ ଧରି ନୀତି ଆଧାରିତ ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି ବୋଲି ଶ୍ରୀ ସିଂ କହିଛନ୍ତି।
1: କଠିନ ସମୟ ମେ ଭାରତ କିଛି ଭି ଜରୁରୀ ଆସିଷ୍ଟେନ୍ସ ରିଲିଫ ଓ ସପୋର୍ଟ ପ୍ରୋଭାଇଡ କରନେ କେ ଲିଏ ପୁରି ତରହ ସେ ଦୃଢ ସଂକଳ୍ପିତ ହୈ। ହମାରେ ଦୋନୋ ଦେଶୋଁ କେ ସମ୍ବନ୍ଧ ସାଝେ ଲୋକତାନ୍ତ୍ରିକ ମୂଲ୍ୟୋଁ ପରସ୍ପର ସମ୍ମାନ ଓ ଏକ ପୁରାନେ ସିଭିଲାଇଜ୍ଡ କନେକ୍ଟ ପର ଆଧାରିତ ହୈ। ଅଗଲେ ବର୍ଷ ହମ ଅପନେ ଡିପ୍ଲୋମାଟିକ ରିଲେସନ୍ସ କେ 75 ଇୟର୍ସ ମନାଏଙ୍ଗେ ଓ ଇନ୍ ବର୍ଷୋଁ କେ ଦୌରାନ ହମାରି ୟେ ଦୋସ୍ତି ସିର୍ଫ ହମାରେ ଦୋନୋ ଦେଶୋଁ କେ ଲିଏ ହି ନହିଁ ବଲ୍କି ପୁରେ ଇଣ୍ଡୋ ପାସିଫିକ୍ କ୍ଷେତ୍ର ମେ ଷ୍ଟେବିଲିଟି, ରେଜିଲିଏନ୍ସ ଓ ରୁଲ୍ସ ବେସ୍ଡ ଅର୍ଡର୍ କା ଏକ କର୍ଣ୍ଣର ଷ୍ଟୋନ୍ ବନ୍ ଗଈ ହୈ।
0: ଜାପାନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ କୋଇଜୁମି ଭାରତକୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଜାହାଜରେ ଆବଶ୍ୟକ ଜରୁରୀକାଳୀନ ଚିକିତ୍ସା

ପ୍ରଦର୍ଶନ କରିଥିବାରୁ ଭାରତୀୟ ନୌସେନାର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଙ୍କ ହୃଦୟରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 2018 ଅଗଷ୍ଟ 6 ତାରିଖରେ ଜାପାନର ଅନ୍ୟ ସଂସଦ ସଦସ୍ୟଙ୍କ ସହ ସେ ଭାରତ ଗସ୍ତରେ ଆସି ପରମାଣୁ ବୋମା ପ୍ରଭାବିତଙ୍କ ସ୍ମାରକୀ ଉତ୍ସବରେ ଯୋଗ ଦେଇଥିଲେ ବୋଲି ଶ୍ରୀ କୋଇଜୁମି କହିଛନ୍ତି। ଜାପାନ ବ୍ୟତୀତ ଭାରତ ଏକମାତ୍ର ରାଷ୍ଟ୍ର ଯାହା ପ୍ରତିବର୍ଷ ଏହି ସମାରୋହ ଆୟୋଜନ କରିଥାଏ। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଆଜି ପୂର୍ବାହ୍ନରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ଶ୍ରୀ କୋଇଜୁମି ପଶ୍ଚିମ ନୌସେନା କମାଣ୍ଡ ଏବଂ ଆଇଏନ୍ଏସ୍ ଚେନ୍ନାଇ ପରିଦର୍ଶନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ତାମିଲନାଡୁର ମାମଲାପୁରମ୍ ନିକଟସ୍ଥ କୋଭାଲମ୍ଠାରେ ଚାଲିଥିବା ଏହି ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହେଉଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁଭାଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଏ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବାରେ ଜୋନାଲ ପରିଷଦ ବୈଠକ ଏକ ମଞ୍ଚ ପ୍ରଦାନ କରୁଛି। ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧିକ ମାମଲାର ଶୀଘ୍ର ତଦନ୍ତ ତଥା ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି। ଦିଲ୍ଲୀରେ ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ସ ଶିଖର ସମ୍ମିଳନୀ 2026 ଆୟୋଜିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଉପରାଜ୍ୟପାଳ ତରଣଜିତ ସିଂହ ସାନ୍ଧୁଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାନ୍ଧୁ କହିଛନ୍ତି ବହୁପକ୍ଷୀୟ ସମନ୍ୱୟ ଏବଂ ସମୟ ସୀମାବଦ୍ଧ କାର୍ଯ୍ୟ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅତିଥି ଦେବଭବ ଦୃଷ୍ଟିକୋଣ ଆଧାରରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ବୈଠକରେ ମତ ବିନିମୟ ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାନ୍ଧୁ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥ ମନ୍ତ୍ରଣାଳୟ କହିଛି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍ଥିକ ସହଯୋଗ, ଡିଜିଟାଲାଇଜେସନ୍, ଯୋଗାଯୋଗ, ଦକ୍ଷତା ବିକାଶ ଏବଂ ସ୍ଥାୟିତ୍ୱ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ ଟେବୁଲ୍ ବୈଠକରେ ଏହି ମନ୍ତ୍ରୀଗଣ ଭାରତର ପ୍ରତିନିଧି ଭାବେ ଅଂଶଗ୍ରହଣ କରୁଛନ୍ତି। 1978 ବାଙ୍ଗାଲୋର ଜଳଯୋଗାଣ ରାୟରେ ଉଲ୍ଲେଖ ଥିବା ଶିଳ୍ପ ଶବ୍ଦର ବ୍ୟାପକତା ନେଇ ସୁପ୍ରିମକୋର୍ଟ ଆଜି ସ୍ୱଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 9-ଜଣିଆ ସାମ୍ବିଧାନିକ ପୀଠ ବହୁମତରେ ଏହି ରାୟ ପ୍ରକାଶ କରିଛନ୍ତି। ଶିଳ୍ପ ବିବାଦ ଆଇନ 1947 ଅନୁଯାୟୀ ଶିଳ୍ପ ଶବ୍ଦର ଅର୍ଥକୁ ଜଳଯୋଗାଣ ରାୟରେ ଗ୍ରହଣ କରାଯିବା ଉଚିତ ବୋଲି ପୀଠ ଉଲ୍ଲେଖ କରିଛନ୍ତି। ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ସମ୍ପର୍କ ରହିଥିବା ପ୍ରତ୍ୟେକ ପ୍ରତିଷ୍ଠାନରେ ଶିଳ୍ପ ଶବ୍ଦର ଏହି ବ୍ୟାପକତା କାର୍ଯ୍ୟକାରୀ କରାଯିବା ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏ ବାବଦରେ ଭବିଷ୍ୟତର ମାମଲାଗୁଡ଼ିକ ଶିଳ୍ପ ସମ୍ପର୍କ ସଂହିତା 2020 ଦ୍ୱାରା ପରିଚାଳିତ ହେବ। ନୂତନ ସଂହିତାକୁ ନିଜସ୍ୱ ପାଠ୍ୟ ଏବଂ ପ୍ରସଙ୍ଗ ଆଧାରରେ ବ୍ୟାଖ୍ୟା କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ବାଙ୍ଗାଲୋର ଜଳଯୋଗାଣ ରାୟ ମାଧ୍ୟମରେ ଏହି ବ୍ୟାଖ୍ୟାକୁ ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ 1978 ଫେବୃୟାରୀ 21 ତାରିଖରେ ସୁପ୍ରିମକୋର୍ଟର 7-ଜଣିଆ ପୀଠ ବାଙ୍ଗାଲୋର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡ ମାମଲାର ବିଚାର ବେଳେ ଶିଳ୍ପର ପରିଭାଷାକୁ ବ୍ୟାପକ କରିଥିଲେ। ଏ ରାୟ ଦ୍ୱାରା ଡାକ୍ତରଖାନା, ଶିଳ୍ପାନୁଷ୍ଠାନ, କ୍ଲବ ଏବଂ ସରକାରୀ କଲ୍ୟାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀ ତତ୍କାଳୀନ ଶିଳ୍ପ ବିବାଦ ଆଇନ 1947 ସୁରକ୍ଷା ପରିଭାଷା ଅଧୀନକୁ ଆସିଥିଲେ। ବନ୍ଦେ ମାତରମ୍ର ପୂର୍ଣ୍ଣ ପରିବେଷଣ ପରିବର୍ତ୍ତେ କେବଳ 2 ପଦ ଗାଇବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ନେଇଥିବା ନିଷ୍ପଭିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିନ୍ଦା କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଶାହା କହିଛନ୍ତି ଏଭଳି ନିଷ୍ପଭି ସଂସଦ ଦ୍ୱାରା ପ୍ରଣୀତ ଆଇନର
ଖୋଲା ଉଲ୍ଲଙ୍ଘନ, ଏହା ଦେଶ ବିରୋଧୀ ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି।

0: 1937 କଂଗ୍ରେସ ତୁଷ୍ଟିକରଣ ଦୃଷ୍ଟିକୋଣ ଆଧାରରେ ବନ୍ଦେ ମାତରମ୍କୁ ଦୁଇ ଭାଗରେ ବିଭକ୍ତି କରିଥିଲା ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏହି ଜାତୀୟ ଗୀତର 150ତମ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାର ପୂର୍ବ ଭୁଲ୍କୁ ସଂଶୋଧନ କରି ଏହାକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛନ୍ତି। କଂଗ୍ରେସ ପୁନର୍ବାର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ତୁଷ୍ଟିକରଣ ନୀତି ଅନୁସରଣ କରୁଛି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାଖରୁଲ୍ ଇସ୍ଲାମ ଆଲାମଗୀର ଏବଂ 11ଟି ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କୋଲୋନେଲ୍ ଓଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ବର୍ଷ ପରେ ପ୍ରଥମଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ବିଡବ୍ଲ୍ୟୁଏଫ୍ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏ ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16 ଏବଂ 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ପିଭି ସିନ୍ଧୁ ଆଜି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଚୀନ୍ର ୱାଙ୍ଗ୍ ଝି ଇଙ୍କ ସହ ଆଜି ସିନ୍ଧୁଙ୍କର ମୁକାବିଲା ହେବ। ପୁରୁଷ ଏକକ ବର୍ଗରେ ଆୟୁଷ ସେଟ୍ଟି ତାଙ୍କ ଇଣ୍ଡୋନେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ପୁରୁଷ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ଆଜି ମାଲେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ୍ ପରିଷଦ ବୈଠକ ଏବଂ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ: India and Japan agree to deepen defense partnership, sign memorandum of arrangement on maritime security cooperation. Home Minister Amit Shah chairs 31st Southern Zonal Council meeting in Tamil Nadu to discuss interstate disputes, security and development issues. India-Singapore ministerial roundtable takes place in Singapore to strengthen bilateral cooperation in strategic areas, including semiconductor and cyber security. Bangladesh to vote for the first time to elect its president today, after a gap of 35 years. And Trisha Jolly and Gayatri Gopichand enter women's doubles quarterfinals of BWF World Championships. The India-Japan Defence Ministers' meeting was held in New Delhi today. Defence Minister Rajnath Singh and his Japanese counterpart Shinjiro Koizumi co-chaired the meeting. The discussions focused on deepening maritime security, making India defence technology and expanding strategic trust. Both ministers signed a memorandum of arrangement on maritime security cooperation. In his opening remarks, Minister Rajnath Singh said two leading democracies in Asia, India and Japan, share a profound responsibility to ensure peace, stability and prosperity. Mr. Singh highlighted that the maritime lifelines are facing growing vulnerabilities and the efforts to ensure freedom of navigation, overflight and unimpeded lawful commerce are not just an economic necessity but a strategic imperative. He said the security of the Indian Ocean and the Pacific Ocean is deeply interlinked. The minister said a close alignment between India's Mahasagar vision and Japan's free and open Indo-Pacific initiative is more important now than ever before.
2: In difficult times, India remains committed to providing every possible assistance, relief and support. Our relationship is rooted in shared democratic values, mutual respect and a deep civilizational connection. As we mark 75 years of diplomatic relations next year, this enduring friendship will not only benefit our two countries but also strengthen stability, security and resilience across the Indo-Pacific, making it a cornerstone of cooperation.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ମିଳିବ ସହରୀ ସୁବିଧା, କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭାର ଗୃହ କମିଟି ସଦସ୍ୟ। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ସହରୀ ସୁବିଧାକୁ ଉପଲବ୍ଧ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଗ୍ରାମ ପଞ୍ଚାୟତକୁ ସୁଦୃଢ଼, ଆଧୁନିକ ଓ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ ଆଦି ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

0: ସ୍ତରରେ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ସରକାର ଆଦର୍ଶ ଖେଳପଡ଼ିଆ ନିର୍ମାଣ କରିବେ। ଏନେଇ 75 ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେହିଭଳି ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ 49 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଧାନସଭାର ଗୃହ କମିଟି ଉପସ୍ଥାପନ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। କମିଟି ସଦସ୍ୟମାନେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ଡ୍ୟାମ୍, ବିଭିନ୍ନ ଜଳସେଚନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିକାଶର କାର୍ଯ୍ୟାନ୍ୱୟନ ଓ ବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ଜଳସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟ ସମେତ ପ୍ରମୁଖ ଜଳସେଚନ, ନିଷ୍କାସନ, ଡ୍ୟାମ୍, ବ୍ୟାରେଜ୍ ଓ କେନାଲ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀମତୀ ଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପିଏମ୍ ଗତିଶକ୍ତି ପୋର୍ଟାଲ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର, ଜଳକର ଆଦାୟ ବୃଦ୍ଧି, ବିଭାଗୀୟ କାର୍ଯ୍ୟର ନିରୀକ୍ଷଣ ଓ ପରିଚାଳନାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଓ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଆଜି ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ପରିବର୍ତ୍ତିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଅନିୟମିତତା, ଜଳ ନିଷ୍କାସନ, ଅପରିଷ୍କାର ପରିବେଶ ମଶା ବଂଶ ବୃଦ୍ଧିକୁ ଅନୁକୂଳ କରିଥାଏ। 1897 ଆଜିର ଦିନରେ ଭାରତରେ କାର୍ଯ୍ୟରତ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ପ୍ରଥମଥର ପାଇଁ ମାଇ ଏନୋଫିଲିସ୍ ମଶାକୁ ଚିହ୍ନଟ କରିଥିଲେ। ଏହି ମଶା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପିଥାଏ ବୋଲି ସେ ପ୍ରମାଣ କରିଥିଲେ। 1902 ଡାକ୍ତର ରସ୍କୁ ଶରୀର ବିଜ୍ଞାନ ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଗବେଷଣାକୁ ସ୍ମରଣ କରି ପ୍ରତିବର୍ଷ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ବିଭିନ୍ନ ମଶାବାହିତ ରୋଗରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହେବା ସହ ପ୍ରାଣ ମଧ୍ୟ ହରାଇଛନ୍ତି। ମଶା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନୋସେଫାଲିଟିସ୍, ଜିକା ଭାଇରସ୍ ଏବଂ ଫାଲେରିଆ ପରି ମାରାତ୍ମକ ରୋଗ ବ୍ୟାପିଥାଏ। ପ୍ରତିବର୍ଷ 200 ନିୟୁତରୁ ଅଧିକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2024 ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ 2023 ସମଗ୍ର ବିଶ୍ୱରେ ପ୍ରାୟ 249 ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ମ୍ୟାଲେରିଆ ଜନିତ ମୃତ୍ୟୁର 80% ହେଉଛନ୍ତି 5 ବର୍ଷରୁ କମ୍ ବୟସ୍କ ଶିଶୁ। ଦେଶରେ ମ୍ୟାଲେରିଆର ପ୍ରାଦୁର୍ଭାବକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। 2027 ସୁଦ୍ଧା ଦେଶରେ ମ୍ୟାଲେରିଆକୁ ଶୂନ୍ୟ ସ୍ତରକୁ ଆଣିବା ସହ 2030 ସୁଦ୍ଧା ଏହାର ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ମଶାବାହିତ ରୋଗ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: କେବଳ କାମୁଡ଼ିଲେ କଷ୍ଟ ହୁଏ, ଏଲର୍ଜି ହୁଏ, କୁଣ୍ଡେଇ ହୁଏ ତାହା ନୁହେଁ। ମଶା ନିଦରେ, ମେଡିଟେସନରେ, ଶୋଇବାରେ ଡିଷ୍ଟର୍ବ କରନ୍ତି ତାହା ନୁହେଁ। ଏହା ବହୁତ ମାରାତ୍ମକ ରୋଗ ଯେମିତି ମ୍ୟାଲେରିଆ, ଲିଭର ଫେଲିୟର, ହାର୍ଟ ଫେଲିୟର ଠୁ ଆରମ୍ଭ କରିକି ଡେଙ୍ଗି, ମ୍ୟାଲେରିଆ ମଧ୍ୟ କରିପାରନ୍ତି। ତ ଆମ ସତର୍କତା ଦ୍ୱାରା ନିହାତି ଭାବରେ ଆମେ ରୋଗରୁ ରକ୍ଷା ପାଇପାରିବା ଆଉ ଗୋଟେ ସଫା ସୁତରା ରୋଗମୁକ୍ତ ପରିବେଶ ସୃଷ୍ଟି କରିପାରିବା ବ୍ରତି ହେବା ଆମେ ଏଇ ମଶାମୁକ୍ତ ସପ୍ତାହରେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ପଶ୍ଚିମ, ଉତ୍ତର, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି 14 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ ଏବଂ ଝାରସୁଗୁଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ସର୍ବାଧିକ 62 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। 6 ଜିଲ୍ଲାର 34 ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପାଟିଲ କହିଛନ୍ତି।
2: ଲାଷ୍ଟ 24 ଆୱାର୍ସରେ ନଦୀର ଲେବଲ କମିଛି, ତା ଯୋଗୁଁ ଯୋଉ ବନ୍ୟା

0: ପରିସ୍ଥିତି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଛି ଆଉ ଜଳକା ଯୋଗୁଁ ଯେଉଁ ବାଲେଶ୍ୱର ସଦର ଓ ରେମୁନା ଏରିଆରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ବହୁତ ମାତ୍ରାରେ ସୁଧାର ଆସିଛି ଆଉ 12 ଘଣ୍ଟା ଭିତରେ ଲେଭେଲ ଖସିବ ଆଉ ସିମିଲାରଲି ଆମର ବନ୍ୟା ପରିସ୍ଥିତି ବି ଇମ୍ପ୍ରୁଭ୍ ହେବ।
1: ଚଳିତ ବର୍ଷ ଉତ୍ତର ଓଡ଼ିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିମ୍ନ ଚାପରେଖା ସକ୍ରିୟ ରହିଛି। ମୌସୁମୀ ନିମ୍ନ ଚାପରେଖା ଅନ୍ୟତ୍ର ଯାଉନଥିବାରୁ ଉତ୍ତର ବଙ୍ଗୋପସାଗର ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ସେଥିପାଇଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ନେଇ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିଛି। ରାଜ୍ୟରେ ହାରାହାରି ମୌସୁମୀ ବର୍ଷାର ପରିମାଣ 11% ବୃଦ୍ଧି ପାଇଛି। ଚଳିତ ବର୍ଷ ରାଜ୍ୟରେ 1000 ମିଲିମିଟରରୁ ଅଧିକ ମୌସୁମୀ ବର୍ଷା ହୋଇଯାଇଛି। ଜୁନ୍ 1 ତାରିଖରୁ ଅଗଷ୍ଟ 19 ତାରିଖ ମଧ୍ୟରେ 1006.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷାଠାରୁ 220 ମିଲିମିଟର ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଏହା ପ୍ରାୟ 13% ବୃଦ୍ଧି ପାଇବାର ଆକଳନ କରାଯାଇଛି। ଓଡ଼ିଶାର ସାମଗ୍ରିକ ମୌସୁମୀ ବର୍ଷାର ପରିବର୍ତ୍ତନ ଆସିବା ସହ କେତେକ ଜିଲ୍ଲାରେ ଅନିୟମିତତା ମୌସୁମୀ ବର୍ଷା ଏବଂ ଅନ୍ୟ କେତେକ ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭଦ୍ରକ ଜିଲ୍ଲାର 5ଟି ବନ୍ୟା ପ୍ରଭାବିତ ବ୍ଲକରେ ଉଦ୍ଧାର ସ୍ଥାନାନ୍ତରଣ ରିଲିଫ୍ ସ୍ୱାସ୍ଥ୍ୟସେବା ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ କହିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉପାଧ୍ୟାୟ କହିଛନ୍ତି ଜିଲ୍ଲାର 46ଟି ଗ୍ରାମ ପଞ୍ଚାୟତର 212ଟି ଗ୍ରାମ ଓ 4ଟି ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ 2,79,704 ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ 1,05,382 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। 122ଟି ମାଗଣା ରନ୍ଧାଘର କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। 4ଟି ମୋବାଇଲ୍ ଜଳ ବିଶୋଧନ ପ୍ଲାଣ୍ଟ ଏବଂ 19ଟି ପାଣି ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟସେବା ପାଇଁ 40ଟି ମେଡିକାଲ ଟିମ୍ ଏବଂ 6ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ 825ଟି ନଳକୂପକୁ ବିଶୋଧନ କରାଯାଇଛି। 4ଟି ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ପଟାମୁଣ୍ଡାଇ ଆଳି ଓ ରାଜକନିକା ବ୍ଲକରେ ଏବେ ମଧ୍ୟ ବନ୍ୟା ପରିସ୍ଥିତି ଜାରି ରହିଛି। ରାଜକନିକା ବ୍ଲକ ଅନ୍ତର୍ଗତ କନୁପୁରଠାରେ ବୈତରଣୀ ନଦୀବନ୍ଧରେ 15 ମିଟର ଘାଇ ସୃଷ୍ଟି ହୋଇଛି, ଫଳରେ ବହୁ ଚାଷଜମି ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ସ୍ଥାନାନ୍ତରଣ ରିଲିଫ୍ ଓ ଚିକିତ୍ସା ସେବା ନିରନ୍ତର ଭାବେ ଜାରି ରହିଛି। ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ 7ଟି ପାୱାର ବୋଟ୍, 121ଟି ଦେଶୀ ଡଙ୍ଗା ଓ 12ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ଅଭିଯୋଗ ହେବା ପରେ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ BPPLକୁ ଜଳସମ୍ପଦ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିସହ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିବିଧତାରେ ଏକତା ଭାରତର ପରିଚୟ। ବହୁ ଭାଷା, ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନେଇ ଦେଶ ଗଢ଼ି ଉଠିଛି। ଏହି ବିବିଧତା ମଧ୍ୟରେ ଭାଇଚାରା, ପରସ୍କର ସମ୍ମାନ ଏବଂ ଏକତାର ଭାବନାକୁ ଅଧିକ ସୁଦୃଢ଼ କରିବାର ବାର୍ତ୍ତା ନେଇ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ସଦ୍ଭାବନା ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସକୁ 2008 ମସିହାରୁ ସଦ୍ଭାବନା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ମିଳିବ ସହରୀ ସୁବିଧା, କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭାର ଗୃହ କମିଟି ସଦସ୍ୟ। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା। ପ୍ରବଳ ବର୍ଷାକୁ ନେଇ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ ଏନସିଆରଟି।

0: ଆଉ ନିଜର ପ୍ରତିଭା ବଳରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ନମସ୍କାର ମ୍ୟାଡ଼ମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: କେତେ ବର୍ଷ ହେଲାଣି ମ୍ୟାଡ଼ମ ବାହାଘର?
1: 77 ସାଲ ମୋର ବାହା ହେଇଥିଲା।
0: ସେମିତି ଯଦି ଅନୁମାନ କରିବା 47 ବର୍ଷ ପୁରି ଗଲାଣି, 48 ବର୍ଷ
1: ଚାଲିଛି।
0: ଆପଣ ଯେତେବେଳେ ବାହା ହେଲେ, ବୋହୁଟେ ହେଇ ଘରକୁ ଆସିଲେ, ସେତେବେଳେ ଏ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କ'ଣ ଥିଲା ସେତେବେଳର ପରିସ୍ଥିତି?
1: ନାଇଁ, ଯେତେବେଳେ ମୁଇଁ ତ ବାହା ହେଇକିରି ଆସିଲି, ମୁଇଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମରି ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁରା ଯେମିତିଲେ ସ୍ୱୟେ ସିଙ୍ଗିଲ ସୂତା ବୋଲନ୍, ଆଜିକାଲି ତ ଦେଖା ନାଇଁ ସେ ସୂତା, ଏତେ ଫାଇନ୍ ସୂତା, ପତଳା ସୂତା ଯିଏ, ସେ ସୂତା ମୋତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଜାଣୁଥିଲି, ସେମାନେ ମୋତେ ଶିଖାଲେ, ବେଲେ ମୁଇଁ ସେଟା ଶିଖିଲି ଶିଖିଲି ଆର୍ ସେ କାମଟା ମୁଇଁ କଲି, ସେଟା ଶିଖି ଶିଖିକିରି ଲାଷ୍ଟକେ।
0: ହେଲେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡ଼ିଲା, ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ତେବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୂ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
1: ହଁ, ଟିକେ ଲାଗୁଥିଲା, ଏନ୍ତା କାମଟେ କର ଶିଖବା କରବାରଟା ତ ଟିକେ ନିଜକେ ବି ନାଇଁ ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ, ତାଙ୍କର ଘରକେ ଯାଉଥିଲୁ, ତାଙ୍କର ଘରେ ଦେଖୁଥିଲୁ।
0: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ହେଉଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କର ନାଁଟା ଟିକେ କହିଲେ। ନାଇଁ କହନ,
1: ନାଇଁ କହନ,
0: ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଇଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣି, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ, ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
1: ନାଇଁ, ବୁଣାବୁଣି କାମ ସବୁ ବୁଣାବୁଣି, ବାନ୍ଧ, ରଙ୍ଗ,
0: ପୁରା ଶାଢୀ ଯାକ ତିଆରି ହଉଛି?
1: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
0: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେଇ ଲୁଗାଟା ଆପଣ ନିଜେ ବୁଣିଛନ୍ତି?
1: ନାଇଁ, ଆମର ବୁଣାକାର ବି ଅଛନ୍।
0: ଆଜ୍ଞା,
1: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରିବା, ବୟସ ହେଇଗଲା ନା।
0: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
1: ଅଛନ୍, ବହୁତ ଅଛନ୍, ଇହାଦେ ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନ।
0: ଆଜ୍ଞା,
1: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନ, ତାଙ୍କୁ ଶିଖେଇ ଶିଖେଇକରି।
0: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
1: ପରିବାରରେ ଆମର ଇହାଦେ ପରିବାରରେ ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
0: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
1: ଆର ଆମର ଦୁଇଟା ନାତି ଅଛନ୍।
0: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାହିଁ ବୁଣାବୁଣି?
1: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
0: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି ଯେ ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
1: ହଁ, ଯିଏ କରବ ଜୀବନଟା, ଶୁଣୁ ମୁଁ ଗୋଟେ କଥା କହିଦଉଛି, ଆମର ବୁଣା କାମଟା ଏମିତି କାମଟିଏ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି, ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେ, ଇହାଦେ ବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ।
0: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ।
1: ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ, ଆଗ୍କେ ତ ମନୁଷ୍ୟ ବଡ଼ ହୋଇ ନାଇଁ ପାରେ, ଆଗ୍କେ ଚଢ଼ି ନାଇଁ ପାରେ ଜୀବନ। ଦେଖ ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର, ମୋର ଦିଅର ଥିଲେ, ନନ୍ଦ ଥିଲେ, ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ। ଯେତେବେଳେ ଆମେ ଅଲଗା ହୋଇଗଲୁ, ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ। ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ, ସେ ଟାଇମ୍ରେ ଯେନ୍ କାମ ପଡ଼ିଛି, ଦିନ ଆର୍ ରାତି ଏକାକାର ହୋଇଯାଇଛି କାମ କରବାର।
0: ତ ବର୍ତ୍ତମାନ ଯୋଉ ସ୍ଥିତି, ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି, କୋଉ କୋଉ ଜାଗା ମ୍ୟାଡମ ଆପଣ ଯାଇଛନ୍ତି?
1: ପ୍ରତି ବର୍ଷ ଦିଲ୍ଲୀ ଯାଉଛୁ।
0: ଆଜ୍ଞା,
1: 30 ବର୍ଷ ହେଲାଣି।
0: ବିଦେଶ କୁଆଡେ ଯାଇଛନ୍ତି?
1: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି।
0: ଇଥିଓପିଆ?
1: ହଁ, ଆଫ୍ରିକା।
0: ଆଫ୍ରିକା,
1: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଇ, ଗୋଟେ ଲେଡିସ୍ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି, କାରଣ ଆମର ଓଡ଼ିଶାରେ ବି କେହି ନାଇଁ ଯାଇ, ଖାଲି ମୁଁ ଏକଲା ଯାଇଥିଲି।
0: ହେଲେ ସେଠି ଡର ଲାଗିଲାନି?
1: ନାଇଁ, 22ଟା ଲେଡିସ୍ ଯାଇଥିଲୁ।
0: ଆଚ୍ଛା, ସମସ୍ତଙ୍କ ସାଙ୍ଗରେ?
1: ସାରା ଇଣ୍ଡିଆରେ 22ଟା ଲେଡିସ୍ ଇଏ ହୋଇଥିଲି।
0: ଆପଣ କେବେ ଭାବି ନଥିବେ? ନାଇଁ
1: ନାଇଁ,
0: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି
1: କୋଉଠି, ସେଟା ମୁଇଁ ନାଇଁ ଜାଣି, ଏତିକି ବି ନାଇଁ ଜାଣିଥିଲି। ଖାଲି ପହଲା ଜାଣିଥିଲି, ମୋର ଶ୍ୱଶୁର ଆମେରିକା ଯାଇଥିଲେ, 3 ମାସ ଥିଲେ ଆମେରିକା ଯାଇଥିଲେ, ହଂକଂ ଯାଇଥିଲେ।
0: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡମ ଆଫ୍ରିକା, ସେଇଠି କଣ କୋଉ କାମ ପାଇଁ ଯାଇଥିଲେ?

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ସନ୍ତୋଷ ପିଙ୍କ।

ଆଜିର କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ପାଇଛୁ ସିଏ ହେଲେ ସ୍ୱର୍ଣ୍ଣଲତା ମେହେର, ବରପାଲି ଗ୍ରାମର ବାସିନ୍ଦା। ତାଙ୍କ ବିଷୟରେ ଆମେ ଯେତିକି ଜାଣିଛେ, ବୁଣାକାର ପରିବାରର ବହୁଟିଏ ସଂଘର୍ଷ କରିଛନ୍ତି।

0: ସବୁ କାର୍ଯ୍ୟକ୍ରମ ହେଇଥିଲା ସେଇଠି?
1: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକିରି ଯାଇଥିଲି, ଛୋଟିଆ ଲୁମ୍ଟେ ରଖିଛି, ସେ ଲୁମ୍ଟା ଧରିକିରି ଯାଇଥିଲି
0: ସେଠି କେମିତି ବୁଣା ହଉଛି, ସୂତା କାମ କେମିତି ହଉଛି?
1: ସେଠି ତାଙ୍କର ବି ଲୁମ୍ ଆସିଥିଲା
0: ଆଜ୍ଞା,
1: ଆର୍ ଆମର ବି ଲୁମ୍ ଯାଇଥିଲା। ତାଙ୍କର ଲୁମ୍ଟା କାଣା ସେମାନେ ଦେଖନ୍ତୁ, ତାଙ୍କର ପ୍ଲେନ୍ ବୁଣା ନେଇ ଏନ୍ତା ନେଇ ବାହାରୁଥାଇ ସବୁ ବାନ୍ଧ ବେଲେ ଆମର ବୁଣାକେ ଦେଖନ୍, ଆର୍ ସେମାନେ ବୋଲନ୍ କି ଇତାକର ବୁଣା ବି ହଉଛି ଆର୍ ଫିଗର ବି ବାହାରୁଛି, ଦୁଇଟା ହଉଛି, ଆମଟା ଖାଲି ବୁଣା ହଉଛି ବୋଲନ୍।
0: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ, ନିଜେ ପିନ୍ଧୁଛୁ ମଧ୍ୟ, କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ୍। ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି, ଯେ ଯୋଉ ଆମେ ଚିତ୍ର ଦେଖୁଛୁ, ଶୁଆର ଚିତ୍ର ହେଲା, ଗଛର ଚିତ୍ର ହେଲା, ମୟୂର ଚିତ୍ର ହେଲା, ଏଇସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି?
1: ସେଟା ପହଲା ଗୋଟେ ଡ୍ରଇଂ ହବ
0: ଆଜ୍ଞା,
1: ଗୋଟେ ଡ୍ରଇଂ କଟା ହବ। ଡ୍ରଇଂ ହେଲେ ଡ୍ରଇଂକେ ତାହାକେ ଗ୍ରାଫ ବନା ହବ, ଗ୍ରାଫରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ ଗୋଟେ ଜିନିଷଟେ, ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧବୁ। ସେଟା ସେଟା ତାର ପରେ ସୂତାକେ ଉକୁଲମୁ, ତାରକେ ଗୋଟେ ତାର ଫ୍ରେମ୍ ଅଛେ କମଡ଼ା ବୋଲସନ୍ ଆମର, ସେନୁ ଲଗାମୁ, ସେ ଗ୍ରାଫଟା ପକେଇ କରି ସେନୁ ବାନ୍ଧଟା ବାନ୍ଧମୁ।
0: ସେଟା
1: ସେଟା ଆମେ ଗଣ୍ଠି ନାହିଁ, ସେ ଗଣ୍ଠିକେ ଯେ ଆମର ଗ୍ରାଫରେ ଥିବା ସେ ଗ୍ରାଫ ଆଗରେ ଗୋଟେ ଗଣ୍ଠି ହେବା, ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ, ଗୋଟେ ଥି କେନୁ 50 କେରା ଲାଗବା, କେନୁ 60 ଲାଗବା, କେନୁ 100 ଲାଗବା, ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା। ଗଣ୍ଠି ପଡ଼ିକରି ସେଟା ବନ୍ଧିନି ହେବା, ବାନ୍ଧି ସାରିଲେ ତାହାକେ ଆମେ ରଙ୍ଗ କର୍ମା, ଧୂପ ସୂତାରେ ଯେନ୍ ବନ୍ଧା ହେବା, ସେ ଗଣ୍ଠି ପଡ଼ିଗଲା, ସେ ଗଣ୍ଠି ଭିତରେ ଧୂପ ରହିଯିବା। ତାହାକେ ଆମେ ପହଲା ଶାଗୁଆ କରିଦେଲା କି ହଲଦିଆ କରିଦେଲା, ଯେନ୍ ରଙ୍ଗଟି କରିଦେମା, ଲାଷ୍ଟ ରଙ୍ଗଟା ହେସି କଲା। ଶୁଆଟି କଲା ବେଲେ ଶାଗୁଆ ହେବା, ତା ଥଣ୍ଡଟା ଲାଲ ହେବା,
0: ମାନେ ପରିଶ୍ରମ ବହୁତ ଲାଗୁଛି।
1: ହଁ, ପରିଶ୍ରମଟା ଲାଗ୍ବା। ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା, ତାହାକେ ଯେତେବେଳେ ଖୁଲି ଦେମା, ଖୁଲି ଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା।
0: ଆଜ୍ଞା, ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ, ଏଇଟା ଆଗରୁ ବି ଦେଖି ଆସୁଛୁ, ବର୍ତ୍ତମାନର ବି ଚାହିଦା ସିନା ବଢ଼ିଛି, କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ, ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ, କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି
1: ପଡୁଛି।
0: ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ। ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ୍, ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି?
1: ଡିଜାଇନ ବୁଣା
0: ଦୁଇଟା ପାଇଁ।
1: ହଁ, ସେ ଡିଜାଇନଟା କାଣା ହେଇଛି ଶୁଣ, ସେଟା ଗୋଟେ କଥା ହେଇଛି, ଯେତେବେଳେ ନ୍ୟାସନାଲ ୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢ଼ୀ, ଶାଢ଼ୀ ନାଁ ହଉଛି
0: ମହାଲକ୍ଷ୍ମୀ।
1: ସେ ଡିଜାଇନଟା କେନ୍ଦା ହେଲା ନାଇଁ, ମୁଁ ଯେତେବେଳେ ଛୋଟ ଥିଲି ମୋର ଆଈଟା ସେଟା କାଣା କରୁଥିଲେ, ଆମେ ସେ ଝୁଟି ପକଉଥିଲୁ ମଗସିର ମାସେ, ମହାଲକ୍ଷ୍ମୀ ଝୁଟି ପକଉଥିଲୁ,
0: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢ଼ୀ
1: ବେଲେ ସେଟା ସେ ଝୁଟି ମୋତେ ମୋର ଆଈ ଶିଖେଇଥିଲେ।
0: ଆଚ୍ଛା,
1: ବେଲେ ସେନୁ ମୁଁ
0: ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ,
1: ବେଲେ ସେଟା ସେନୁ କରୁଥିଲି, ଝୁଟି ପକଉଥିଲି ମା ଘରେ କରୁଥିଲି ସେଟା। ଯେତେବେଳେ ଶାଶୁ ଘର ଆସିଲି ଦେଖିଲି ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍, ବେଲେ ସେ ବାପ ଘରଟା ଆର୍ ମା ଘରଟା ଦୁଇଟାକେ ମେସେଇ ଦେଲି, ଦୁଇଟାକେ ମେସେଇ କରି ଗୋଟେ ଶାଢ଼ୀ ତିଆରି କଲୁ।
0: ଆଜ୍ଞା,
1: ବେଲେ ସେ ସେଟା ମହାଲକ୍ଷ୍ମୀ ଶାଢ଼ୀ।
0: ଆଜ୍ଞା, ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
1: ଫୁଲ ଫୁଲ ଆମର ସେ ଝୁଟି,
0: ଆଜ୍ଞା,
1: ଶଙ୍ଖ ମାଛ, ଏଟା ସେ ବାପ ଘରଟା ଯାହା ଦେଖୁଥିଲି ଆର ଶାଶୁ ଘରଟା ବି ଯାହା ଦେଖିଲି, ଦୁଇଟାକେ ମିକ୍ସ କରିକରି ସେଟା ମହାଲକ୍ଷ୍ମୀ
0: ନୂଆ ଡିଜାଇନ ଟା ଆପଣ ବାହାର କରିଦେଲେ, ତାର ପୁଣି ନାଁ ହେଇଗଲା ମହାଲକ୍ଷ୍ମୀ। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ବୁଣାକାରଙ୍କର ବୋହୁ, ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ।
1: ପୁରସ୍କାର ପ୍ରାପ୍ତ ଘରର ମୁଁ ବି ଗୋଟେ ଝିଅ ଆଜ୍ଞା, ଇ ବୁଣା ବାବଦ ନେ ପାଇ ମୋର ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍, ସେମାନେ ପଥର କାମ କରୁଥିଲେ, ଗଛ କାମ କରୁଥିଲେ।
0: ଖୁବ୍ ଧନ୍ୟବାଦ ମ୍ୟାଡମ୍, ଆପଣ ଆସିଲେ, ଆମର ଅନୁରୋଧ ରକ୍ଷା କଲେ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ହର ଘରେ ସୂର୍ଯ୍ୟ ଘର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମାସକୁ ଦୁଇଥର ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ, ମିଥାନଲ ଓ ଇଥାନଲ ଚାଳିତ ଯାନର ଅନୁମତି ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଫସଲ ବୀମା

ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗ ଅଦାଲତରେ ଆସନ୍ତା ମାସ 12 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ମାସରେ 2 ଥର କ୍ୟାବିନେଟ୍ ବୈଠକ ବସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। କ୍ୟାବିନେଟ୍ ପ୍ରସ୍ତାବ ଉପରେ ଏହାଦ୍ୱାରା ସମୟୋଚିତ ନିଷ୍ପତ୍ତି ନେବାର ପ୍ରକ୍ରିୟା ସହଜ ସାଧ୍ୟ ହୋଇପାରିବ। କ୍ୟାବିନେଟ୍ରେ ଅନୁମୋଦିତ ନିଷ୍ପତ୍ତିଗୁଡ଼ିକୁ ନିୟମିତ ଅନୁଧ୍ୟାନ କରି ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ ଯାନ, ମିଥାନଲ ଓ ଇଥାନଲ ଚାଳିତ ଗାଡ଼ିଗୁଡ଼ିକୁ ଅନୁମତି ଶୁଳ୍କ ଛାଡ଼ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା ଦେୟରେ ଅନୁମତି ଶୁଳ୍କ ପ୍ରଦାନ କରାଯିବ। 3,000 କିଲୋଗ୍ରାମରୁ କମ୍ GVW ମାଲ ପରିବହନ ଗାଡ଼ିଗୁଡ଼ିକୁ ଏହି ଦେୟ ଛାଡ଼ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ମୋଟରଯାନ ଅଧିନିୟମ 1988 ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ଅନୁମତି ନେବା ବାଧ୍ୟତାମୂଳକ ରହିବ। ଏହା ସହିତ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ପ୍ରଚଳିତ ନିୟମ ପାଳନ କରିବାକୁ ପଡ଼ିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବୈଦ୍ୟୁତିକ ଗାଡ଼ିର ବ୍ୟବହାର ବୃଦ୍ଧି ସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା PMFBYରେ ଖରିଫ୍ ଋତୁ ପାଇଁ ପଞ୍ଜୀକରଣ ଅବଧିକୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ସମବାୟ ବିଭାଗର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ ସୁରକ୍ଷା ତଥା ଅଧିକରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଜମି ପାଇଁ ମାଗଣାରେ ଫସଲ ବୀମା ସୁବିଧା ଚାଷୀମାନେ ପାଇପାରିବେ। ତେବେ ବର୍ଦ୍ଧିତ ଅବଧିରେ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଋଣୀ ଚାଷୀମାନେ ଏହି ସୁବିଧା ପାଇବାକୁ ଥିବାବେଳେ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ସମସ୍ତ ଯୋଗ୍ୟ ଚାଷୀଙ୍କ ପାଇଁ ବୀମା ପଞ୍ଜୀକରଣ ଉପଲବ୍ଧ ହେବ। ଖରିଫ୍ ଋତୁ ପାଇଁ ବିଜ୍ଞପିତ ଅଞ୍ଚଳ ଓ ବିଜ୍ଞପିତ ଫସଲ ଅନୁଯାୟୀ ଧାନ, ମକା, ଚିନାବାଦାମ, ହଳଦୀ ଭଳି ଫସଲଗୁଡ଼ିକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ସମସ୍ତ ଯୋଗ୍ୟ ଋଣୀ, ଅଣଋଣୀ ଚାଷୀ ଏବଂ ଭାଗଚାଷୀ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆବଶ୍ୟକ ସହାୟତା ପାଇଁ ଚାଷୀମାନେ ନିକଟସ୍ଥ ପ୍ୟାକ୍ସ, ଲାମ୍ପସ୍, ARCS, DRCS, CDAO କାର୍ଯ୍ୟାଳୟ କିମ୍ବା ସ୍ୱୀକୃତିପ୍ରାପ୍ତ ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମାସ 12 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ତଥା ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମାମଲା, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ, ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଆଦିର ଆପୋଷ ସହମତିରେ ସମାଧାନ କରାଯିବ। ଏହି ସମସ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀଙ୍କୁ ଦେବାକୁ ପଡ଼ିବ ନାହିଁ। ରାଜ୍ୟ ବିଧାନସଭାର ଗୃହ କମିଟିର 10 ଜଣିଆ ଟିମ୍ ଆଜି ଗଞ୍ଜାମ ଜିଲ୍ଲା ଆସିକା ଗସ୍ତରେ ଆସିଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଏଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସଦସ୍ୟ ଦଳ ଟିପିସରା ନାଳର ଜବରଦଖଲ ସ୍ଥିତି ଅନୁଧ୍ୟାନ, ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ ଡ୍ୟାମ୍, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇଲେବୁଲ୍ ବ୍ରିଜ୍,
ପାଟଲି।

0: ଗୁଡ଼ା ଦେଇ ଆସ୍କା ବାଇପାସ୍ ରାସ୍ତା ନିର୍ମାଣ, ମଣ୍ଟାପଡ଼ା ବାଘୁଆ ନଦୀ ଚେକ୍ ଡ୍ୟାମ୍ ଓ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ ପରେ ଆସ୍କା ପୌର ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଧାନସଭା କମିଟି ସଦସ୍ୟଙ୍କ ଆଲୋଚନା ହୋଇଛି। ଏ ସମ୍ପର୍କରେ କଣ୍ଟାବାଞ୍ଚି ବିଧାୟକ ତଥା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ କହିଛନ୍ତି,
1: ଜିଲ୍ଲାରେ ବୁଲିକରି ବିଭିନ୍ନ ଅଞ୍ଚଳ ବିଭିନ୍ନ ସ୍ପଟ ଦେଖିଲୁ, ଆଉ ନିଶ୍ଚିତ ଭାବରେ ଅଞ୍ଚଳର ସମସ୍ୟା ଯେଭଳି ବିଧାନସଭା କମିଟିରେ ଆସିବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ତା ପ୍ରତି ଆମେ ସମସ୍ତେ ଧ୍ୟାନ ଦେବୁ। ତେବେ ଯାହା ବି ଅନୁଧ୍ୟାନ କରିଛି ଗୃହ କମିଟି, ନିଶ୍ଚିତ ଭାବରେ ଏଇଟା ସ୍ୱାଗତ ଯୋଗ୍ୟ, ଆଉ ଏଇ କାର୍ଯ୍ୟ ଆମେ ଯେଉଁଭଳି ପଦକ୍ଷେପ ନିଆଯିବ ତା ପ୍ରତି ଗୃହ କମିଟି ମତାମତ କରିସାରିଛି। ଏ ଖବର ସରକାର ପାଖରେ ପହଞ୍ଚାଇବ ଆଉ ତାକୁ ତୁରନ୍ତ 100% କାମ କରିବା ପାଇଁ ନିଷ୍ପତ୍ତି ନେବ।
0: ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ଅତିରିକ୍ତ ମହାନିର୍ଦ୍ଦେଶକ ଜାହ୍ନବୀ ଶର୍ମା ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗର୍ଭଗୃହରୁ ବାଲିକଢ଼ା କାର୍ଯ୍ୟ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ ଟିମ୍, କୋର୍ କମିଟି ଏବଂ ବହୁ ଅଧିକାରୀ ମନ୍ଦିର ପରିସର ଯାଞ୍ଚ କରିଛନ୍ତି। 2022 ଲିଫ୍ଟ ଟନେଲ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ଦିନରେ ଖୁବ୍ ଶୀଘ୍ର ବାଲିକଢ଼ା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟସଭା ସାଂସଦ ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନ ଲୋକ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗୋ ଆଦି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀ ସାମଲ ପଚାରି ବୁଝିଥିଲେ। ଅତିରିକ୍ତ ରିଲିଫ କମିଶନର ସୁବାସନାଥ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା ମହାଦେଇପାଟଣା ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ସ୍ଥାନାନ୍ତର ହୋଇଥିବା କୁଳସାହି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ରହଣି, ଖାଦ୍ୟ, ପାନୀୟ ଏବଂ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ସେ ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଛନ୍ତି। ମାଲକାନଗିରି ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କର୍ମଶାଳାରେ ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ ଏବଂ ସହ ପାଠ୍ୟକ୍ରମ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମ୍ବଳ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। ବାଲେଶ୍ୱର ସଦର ବ୍ଲକ ରସାଳପୁରସ୍ଥିତ ଡାକ୍ତର ଯଦୁନାଥ କଲେଜରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ବାଲେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗ ଉପ ଅଧୀକ୍ଷକ ସ୍ୱପ୍ନାରାଣୀ ସାହୁ ଯୋଗଦେଇ ସୁସ୍ଥ ବ୍ୟକ୍ତି, ପରିବାର, ସମାଜ ତଥା ଭବିଷ୍ୟତ ଗଠନ ପାଇଁ ନିଶାଠାରୁ ଦୂରେଇ ରହିବା ଅନିବାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ସହ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଗୁଣୁପୁର ପୌର ପରିଷଦ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଗୁଣୁପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି। ଶିବିରରେ ସାମିଲ ହୋଇଥିବା ଦିବ୍ୟାଙ୍ଗମାନଙ୍କୁ ସହାୟତା ଉପକରଣ ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମାସକୁ 2 ଥର ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ, ମିଥାନଲ ଓ ଇଥାନଲ ଚାଳିତ ଯାନର ଅନୁମତି ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗ ଅଦାଲତରେ ଆସନ୍ତା ମାସ 12 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବିଶ୍ୱ ମଶା ଦିବସ, ସଚେତନତା ଆହ୍ୱାନ ଓ ପ୍ରତିକାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସରିତା ସାହୁ। ମଶା ଏକ ଛୋଟ ପ୍ରାଣୀ ହୋଇପାରେ, କିନ୍ତୁ ମାନବ ସମାଜର ଦୈନନ୍ଦିନ ଜୀବନରେ ଏହା ଏକ ବଡ଼ ଆହ୍ୱାନ। ବିଭିନ୍ନ ମଶାବାହିତ ରୋଗରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୁଅନ୍ତି ଏବଂ ସ୍ଥଳବିଶେଷରେ

0: ମଧ୍ୟ ପ୍ରାଣ ହରାଇଥାନ୍ତି। ତେଣୁ ଅନ୍ୟ ପ୍ରକାରେ କହିଲେ ମଶାକୁ ବିଶ୍ୱର ଏକ ଘାତକ ଜୀବ ଭାବେ ପରିଗଣିତ କରାଯାଏ। ମଶା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟିସ୍, ଜିକା ଭାଇରସ୍ ଏବଂ ଫାଇଲେରିଆ ବା ବାତଜ୍ୱର ପରି ମାରାତ୍ମକ ରୋଗ ବ୍ୟାପିଥାଏ। ଏହି ମଶାବାହିତ ରୋଗଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଏହାକୁ ପ୍ରତିହତ କରିବା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ତେବେ 1897 ମସିହା ଅଗଷ୍ଟ ମାସ 20 ତାରିଖରେ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ଭାରତର ସିକନ୍ଦରାବାଦଠାରେ ପ୍ରଥମଥର ପାଇଁ ମାଇ ଏନୋଫିଲିସ୍ ମଶାକୁ ଆବିଷ୍କାର କରିଥିଲେ। ଏହି ମଶା ଦ୍ୱାରା ହିଁ ମ୍ୟାଲେରିଆ ରୋଗ ବ୍ୟାପିଥାଏ ବୋଲି ପ୍ରମାଣ କରିଥିଲେ। 1902 ଡାକ୍ତର ରସ୍ଙ୍କୁ ଶରୀର ବିଜ୍ଞାନ ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣାଗତ ଉପଲବ୍ଧତା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତେଣୁ ଏହି ଗବେଷଣାକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ ମାସ 20 ତାରିଖରେ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ବର୍ଷାଦିନେ ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଜନସ୍ୱାସ୍ଥ୍ୟ ପ୍ରତି ଏହା ସଙ୍କଟ ସୃଷ୍ଟି କରିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶବୃଦ୍ଧି କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 16 ତାରିଖରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ମଧ୍ୟ ପାଳନ କରାଯାଇଥାଏ। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ପରଜୀବୀଙ୍କ ସଂକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ଲୋକମାନେ ଏହି ରୋଗରେ ଅଧିକ ଶିକାର ହୋଇଥାନ୍ତି। ଏହି ରୋଗର ଲକ୍ଷଣ ହେଉଛି ଶରୀରରେ ତାପମାତ୍ରା ବୃଦ୍ଧି ପାଇବା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, କମ୍ପ ଆସିବା, ପେଟ ମାଂସପେଶୀରେ ବ୍ୟଥା ଏବଂ ଅଧିକ ଶୋଷ ଲାଗିବା। ଏହି ରୋଗର ସଂକ୍ରମଣ ବର୍ଷା ଦିନରେ ଅଧିକ ହୋଇଥାଏ। ଦୂଷିତ ଆବର୍ଜନାପୂର୍ଣ୍ଣ ଜଳ ମ୍ୟାଲେରିଆ ମଶା ବଂଶ ବୃଦ୍ଧିର କାରଣ ହୋଇଥାଏ। ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବ ସମଗ୍ର ବିଶ୍ୱରେ ପରିଲକ୍ଷିତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2024 ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ 2023 ସମଗ୍ର ବିଶ୍ୱରେ ପ୍ରାୟ 249 ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ଅଧିକାଂଶ ଆଫ୍ରିକା ଦେଶର। ମ୍ୟାଲେରିଆ ଜନିତ ମୃତ୍ୟୁର 80% ହେଉଛନ୍ତି 5 ବର୍ଷରୁ କମ୍ ବୟସ୍କ ଶିଶୁ। ଦେଶରେ ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର କେତେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। 2027 ସୁଦ୍ଧା ଦେଶରେ ମ୍ୟାଲେରିଆ ରୋଗକୁ ଶୂନ୍ୟ ସ୍ତରକୁ ଆଣିବା ସହ 2030 ସୁଦ୍ଧା ଏହାର ମୂଳୋତ୍ପାଟନ ଲକ୍ଷ୍ୟ ରଖାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ଏପ୍ରିଲ 25 ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ। ସେହିଭଳି ଜିକା ଭାଇରସ୍ ସଂକ୍ରମଣ ଏବଂ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ଗର୍ଭବତୀ ମହିଳା ତଥା ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହିସବୁ ରୋଗର ପ୍ରତିରୋଧକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିମଧ୍ୟରେ ଜାତୀୟ ଭୂତାଣୁଜନିତ ରୋଗ ନିୟନ୍ତ୍ରଣ ଅଭିଯାନ, ମ୍ୟାଲେରିଆ ନିରାକରଣ, ମଶାରୀ ବଣ୍ଟନ, ଦମନ ଯୋଜନା ଆଦି ଅନ୍ତର୍ଭୁକ୍ତ। ଏପରିକି ବିଭିନ୍ନ ସମୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କୁ ଏହିସବୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଅବଗତ କରାଉଛନ୍ତି। ତେବେ ଶେଷରେ ଏତିକି କୁହାଯାଇପାରେ, ସଚେତନତା ହିଁ ସୁରକ୍ଷା। ଏହି ଦୃଷ୍ଟିକୋଣ ଆଧାରରେ ଆସନ୍ତୁ ମିଳିମିଶି ମଶାମୁକ୍ତ ପରିବେଶ ଗଠନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ମଶା ଦିବସ ସଚେତନତା ଆହ୍ୱାନ ଓ ପ୍ରତିକାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବା

0: ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
0: ନିଶ୍ଚୟ। ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ମଧୁସୂଦନ ହାସଦା ଏବଂ ସାଥୀ କଳାକାରମାନେ।

ଝିଅଟି ପ୍ରଥମ ଥର ବାପା ମାଆଙ୍କୁ ଛାଡ଼ି ଶାଶୁଘରକୁ ଯାଉଛି। ବାପା ମାଆଙ୍କୁ ଝୁରି ଝୁରି ସେ କାନ୍ଦୁଛି। ଗୀତଟି ଏହି ମର୍ମର।

ମଧୁସୂଦନ ହାସ୍ତା ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସିଂରାଇ ହାସ୍ତା, ବଳରାମ ମୁର୍ମୁ, ସକିଲା ମାରାଣ୍ଡି, ବାରିଆଣ ମୁର୍ମୁ, ମେଘରାୟ ମୁର୍ମୁ, ଗୋରା ମୁର୍ମୁ, ସୁରାଇ ମୁର୍ମୁ, ଦାନ୍ଦୁ ମାରାଣ୍ଡି ଏବଂ ଦୁଲାରୀ ମୁର୍ମୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ ପାଞ୍ଚଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ୍ ପରିଷଦ

ବୈଠକ ଅନୁଷ୍ଠିତ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ ଇସଲାମ ଆଲମଗୀର ଏବଂ ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେଲେ ଆୟୁଷ ସେଟ୍ଟି। ଦିଲ୍ଲୀରେ ସାମ୍ପ୍ରତିକ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣା ଅଭିଯୋଗର ଯାଞ୍ଚ ପାଇଁ ଏକ ପାଞ୍ଚଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ତଦନ୍ତ କମିଟି ସୁପ୍ରିମ୍କୋର୍ଟ ଗଠନ କରିଛନ୍ତି। ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି କମିଟି ଗଠନ କରିବା ସହ ଅନ୍ୟ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶାଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷିକ କୁମାର ଶୁକ୍ଲା ଏବଂ ମେଘାଳୟର ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଆର୍ଏଲ୍ ବିଷ୍ଣୋଇ କମିଟିର ସଦସ୍ୟ ଭାବେ ରହିବେ। ଖଣ୍ଡପୀଠ କହିଛନ୍ତି ବହୁ ବିଚାର ବିମର୍ଶ ପରେ ଏହି କମିଟି ଗଠନ କରାଯାଇଛି। ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ମହିଳା ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ହିଂସାତ୍ମକ କାର୍ଯ୍ୟ ସଂକ୍ରାନ୍ତ ଅଭିଯୋଗକୁ ପ୍ରାଥମିକତାର ସହ ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଦିଲ୍ଲୀରେ ଗତମାସ 20 ତାରିଖରେ ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ହିଂସାତ୍ମକ ଘଟଣା ନେଇ ଉଭୟ ପ୍ରତିବାଦକାରୀ ଏବଂ ପୁଲିସ୍ ଅଭିଯୋଗ କରିଛନ୍ତି। ପୃଥକ୍ ପୃଥକ୍ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ଜଳବାୟୁ କାର୍ଯ୍ୟକଳାପ ମାଧ୍ୟମରେ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବ। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ଗମନ ତୀବ୍ରତା ହ୍ରାସ ଏବଂ ଅଣୁ ଜୀବାଶ୍ମ ଶକ୍ତିକ୍ଷମତା ବ୍ୟାପକ କରିବା ମାଧ୍ୟମରେ ଭାରତର ପ୍ରଗତି ନିରନ୍ତର ଏବଂ ସବୁଜ ଆଭିମୁଖ୍ୟକୁ ସୁଦୃଢ଼ କରୁଛି। ନିରନ୍ତର ଜୀବନଶୈଳୀ, ବନୀକରଣ, ପୁନଃ କାର୍ଯ୍ୟକାରୀ ଯୋଗ୍ୟ ଅର୍ଥନୀତି, ସମ୍ପ୍ରଦାୟ ଆଧାରିତ ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକରେ ଭବିଷ୍ୟତ ରୂପରେଖ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଆଲେଖ୍ୟରେ ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ତାମିଲନାଡୁର ଚେନ୍ନାଇ ନିକଟବର୍ତ୍ତୀ ମହାବଳୀପୁରମ୍ଠାରେ ଅନୁଷ୍ଠିତ ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟ୍ଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଓ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଥିଲେ। ରୁଦ୍ଧଦ୍ୱାର ବୈଠକରେ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବା ନେଇ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟସେବା ପାଣ୍ଠି, ଭିତ୍ତିଭୂମି ବିକାଶ, ପରିବେଶ ଏବଂ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ସଂଘୀୟ ସହଯୋଗିତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ସେଲ୍ ଖଣି ଏବଂ ଖଣିଜ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2026କୁ ସ୍ୱାଗତ କରିଛି। ଗତ 17 ତାରିଖରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଖଣିଜ କ୍ଷେତ୍ରରେ ଆକଳନଯୋଗ୍ୟ ଆର୍ଥିକ ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ନୀତିଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏହି ସଂଶୋଧିତ ଆଇନ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେଲ୍ ପକ୍ଷରୁ କୁହାଯାଇଛି। ଇସ୍କାତ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂସ୍କାର ନିବେଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଅଧିକ ଉତ୍ସାହିତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବା ସହ ଖଣିଜ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେବ, ଖଣିଜ ଭିତ୍ତିକ ଶିଳ୍ପଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ନେତା ମିର୍ଜା ଫକରୁଲ ଇସଲାମ ଆଲମଗୀର
ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ 78 ବର୍ଷୀୟ ଆଲମଗୀର 255 ଖଣ୍ଡ ଭୋଟ୍ ପାଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣପନ୍ଥୀ ବାଂଲାଦେଶ ଜମାୟତ ଏ ଇସ୍ଲାମୀ ଏବଂ ନ୍ୟାସନାଲ୍ ସିଟିଜେନ୍ ପାର୍ଟି ସମର୍ଥିତ ପୂର୍ବତନ ସେନା ଅଧିକାରୀ ଓଲି ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ଅହମ୍ମଦ

0: 88 ଖଣ୍ଡ ଭୋଟ୍ ପାଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ଏଏସ୍ଏମ୍ ନାସିରୁଦ୍ଦିନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂସଦର ମୋଟ 343 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବଙ୍ଗଭବନ ଦରବାର ହଲ୍ଠାରେ ଶ୍ରୀ ଆଲମଗୀର ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦେଶର ବିକାଶରେ ନାଗରିକ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ଏହି ନୀତି କାର୍ଯ୍ୟକାରୀ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ 2024 ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାବେଶରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ଚରିତ୍ର ଏବଂ ସଚ୍ଚୋଟତା ହେଉଛି ଜନସେବାର ଭିତ୍ତିଭୂମି। ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଜନସେବା ପ୍ରତି ସମର୍ପିତ ରହିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସମାଲୋଚନା ଦ୍ୱାରା ବିଚଳିତ ନ ହୋଇ କାର୍ଯ୍ୟ ଏବଂ ନିଷ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମାଜ କଲ୍ୟାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ଏବଂ ସାଧାରଣ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ଏହି ସମାରୋହରେ ରାଜ୍ୟପାଳ ଗୁରୁମିତ ସିଂ ଯୋଗଦେଇ ରାଷ୍ଟ୍ର ପ୍ରଥମ ଭାବନାକୁ ପ୍ରତ୍ୟେକ ନିଷ୍ପତ୍ତିରେ ପ୍ରାଥମିକତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସିର ଏକାଦଶରୁ ତ୍ରୟୋଦଶ ସଂସ୍କରଣ ପରୀକ୍ଷା ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଝାଡ଼ଖଣ୍ଡ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଚାରପତି ଜଷ୍ଟିସ୍ ଦୀପକ ସୋରନଙ୍କ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ବାତିଲ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଆଗତ ତିନୋଟି ପୃଥକ୍ ପୃଥକ୍ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମନୋନୀତ ପ୍ରାର୍ଥୀଙ୍କୁ ପୁନଃ କାର୍ଯ୍ୟରେ ଅବସ୍ଥାପିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ପ୍ରକ୍ରିୟା ଏବଂ ନୀତି ଅନୁସରଣ ନ କରି ମନୋନୀତ ପ୍ରାର୍ଥୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ ନାହିଁ ଦୃଷ୍ଟିକୋଣ ଆଧାରରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାଗୁଡ଼ିକରେ ପକ୍ଷ ରଖିବାକୁ କୋର୍ଟ ରାଜ୍ୟ ସରକାର ଏବଂ ଜେପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 15 ତାରିଖକୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଏହି ପରୀକ୍ଷାଗୁଡ଼ିକ ମାଧ୍ୟମରେ ମନୋନୀତ ହୋଇଥିବା 342 ଜଣ ପ୍ରାର୍ଥୀ କାର୍ଯ୍ୟ କରୁଛନ୍ତି। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22 ପରୀକ୍ଷାକୁ ବାତିଲ କରିଥିବା ବେଳେ 6 ପ୍ରକ୍ରିୟାକୁ ସ୍ଥଗିତ ଏବଂ 17 ତଦନ୍ତ ପରିସରଭୁକ୍ତ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଦେଶରେ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ କାର୍ଯ୍ୟକାରୀ ହେଉଛି। ଏ କ୍ଷେତ୍ରରେ ଏକ ଶକ୍ତିଶାଳୀ ଘରୋଇ ଇକୋସିଷ୍ଟମ ସୃଷ୍ଟି କରିବା ଏବଂ ହାଇଡ୍ରୋଜେନ୍ ଉତ୍ପାଦନ ବ୍ୟବହାର ଓ ରପ୍ତାନୀରେ ଭାରତକୁ ଏକ ବିଶ୍ୱ କେନ୍ଦ୍ର ଭାବେ ସ୍ଥାନିତ କରିବା ଲକ୍ଷ୍ୟରେ ଏହି ମିଶନ କାର୍ଯ୍ୟକାରୀ ହେଉଛି। 2023 ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ମିଶନ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 19,744 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପ୍ରତିଷ୍ଠିତ ହୋଇଥିବା ଏନ୍ଟିପିସି ସବୁଜ ହାଇଡ୍ରୋଜେନ୍ ମୋବିଲିଟି ଷ୍ଟେସନ ଏ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛି। ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି ଇଣ୍ଡୋନେସିଆର ଅଲ୍ ୱେ ଫରହାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। 19-21 ଏବଂ 11-21 ସେଟ୍ରେ ସେଟ୍ଟି ହାରିଯାଇଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଚୀନ୍ର ୱାଙ୍ଗ୍ ଝିଙ୍କ ସହ ଖେଳୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ 5 ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର। ଏବଂ ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର।

ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ପ୍ରଦାନ ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଚାଲିଛି। ଏହି ଯୋଜନାରେ ବିଦ୍ୟାଳୟ ସହିତ ଜନସାଧାରଣଙ୍କୁ ଯୋଡ଼ିବା ପାଇଁ ଏକ ଅଭିନବ ଯୋଜନା ହେଉଛି ତିଥି ଭୋଜନ। ବିଦ୍ୟାଳୟରେ ପିଲାଙ୍କୁ ଜନସହଭାଗିତାରେ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିନ, ଶ୍ରାଦ୍ଧବାର୍ଷିକୀ, ବିବାହ ବାର୍ଷିକୀ ତଥା ଯେକୌଣସି ବିଶେଷ ଦିବସରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଫଳ, ମିଷ୍ଟାନ୍ନ, କ୍ଷୀରି ଆଦି ଅତିରିକ୍ତ ସ୍ୱାଦିଷ୍ଟ ତଥା ପୌଷ୍ଟିକ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ତୃତୀୟ ସୋମବାର

0: ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ତୃତୀୟ ସୋମବାର, ସଂକ୍ରାନ୍ତି, ନାଗପଞ୍ଚମୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କ ପୁଣ୍ୟତିଥି ଅବସରରେ ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣଦୃଷ୍ଟି ସାଥୀ ପକ୍ଷରୁ ତିଥି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବୁଦେଲପାଲି ବିଦ୍ୟାଳୟରେ ତିଥି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ କହିଥିଲେ,
1: ଖୁସ୍ ଲାଗ୍ଲା ବୁଦେଲପାଲି ସ୍କୁଲରେ ଗଣଦୃଷ୍ଟି ମିଡ଼ିଆ ତରଫରୁ ଯେନ୍ ତିଥି ଭୋଜନର ବ୍ୟବସ୍ଥା କରାଯାଇଛେ, ବୋଲେ ଗୋଟେ ସ୍ୱତନ୍ତ୍ର ଦିବସରେ ଏନ୍ତା ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ହେ।
0: ଅନ୍ୟତମ ଅତିଥି ଶିକ୍ଷାବିତ୍ ପତିତ ବାବନ ସାହୁ କହିଥିଲେ,
2: ଏ ତିଥି ଭୋଜନ ହଉଛେ ଯେନ୍ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଯେନ୍ ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଦିଆଯାଉଛେ, ସେଇ ମଧ୍ୟାହ୍ନ ଭୋଜନ ସହିତ କିଛି ନିର୍ଦ୍ଦିଷ୍ଟ ତିଥିରେ ଯେନ୍ ତିଥିରା ନିଜକେ ଭଲ ଲାଗ୍ବା ଯେନ୍ ଦିନରା ସେ ଦିନରେ ପୁରାତନ ଛାତ୍ର ସଚେତନ ନାଗରିକ କୌଣସି ଅନୁଷ୍ଠାନ ବା ଅଭିଭାବକମାନେ ଶିକ୍ଷକମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନ ଶିକ୍ଷକ ସହିତ ଯୋଗସୂତ୍ର ରକ୍ଷା କରିକିରି ମଧ୍ୟାହ୍ନ ଭୋଜନ ସହିତ ମାନେ ଅନ୍ୟ କିଛି ଆନୁଷଙ୍ଗିକ ଖାଦ୍ୟ ଦେଇପାରିବେ।
0: ଚଳିତ ମାସ 17 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗୀଙ୍କ ସନ୍ଧାନ ଚାଲିଛି। ଏହା ଜିଲ୍ଲାର ଗୋଟିଏ ସହରାଞ୍ଚଳ ସମେତ 12 ବ୍ଲକରେ କାର୍ଯ୍ୟକାରୀ ହେଉଛି। ଆଶାକର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରୁଛନ୍ତି। ଚିହ୍ନଟ ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭାରତ ଅଭିଯାନର 6ଷ୍ଠ ବାର୍ଷିକୀ ପାଳନର ଅଂଶ ଭାବରେ ଅଗଷ୍ଟ 18 ତାରିଖ ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟରେ ନିଶା ବିରୋଧରେ ସଂକଳ୍ପ ପାଠ କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ଜିଲ୍ଲାର ସର୍ବତ୍ର 80ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ବୀର ସୁରେନ୍ଦ୍ର ସାହି ଛକ ନିକଟରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗ୍ରାମୀମାନଙ୍କ ତ୍ୟାଗ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବା ସହ ଜିଲ୍ଲା, ରାଜ୍ୟ ଓ ଦେଶର ପ୍ରଗତି ଓ ବିକାଶରେ ସହଭାଗୀ ହେବାକୁ ଜିଲ୍ଲାପାଳ ଶ୍ରୀ ଗୋଏଲ ଆହ୍ୱାନ ଜଣାଇଥିଲେ। ପ୍ରଥମଥର ପାଇଁ ବରଗଡ଼ର ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାହି ଛକରୁ ମହାତ୍ମା ଗାନ୍ଧୀ ଛକ ପର୍ଯ୍ୟନ୍ତ ହୋଇଥିବା ବର୍ଣ୍ଣାଢ଼୍ୟ ପ୍ୟାରେଡ୍ ଆୟୋଜନ ହୋଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମାରୋହରେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାରେ ଅଗଷ୍ଟ 9ରୁ 17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଜିଲ୍ଲା ସଦର ମହକୁମା ସମେତ ପଦ୍ମପୁର, ସୋହେଲା, ଅତାବିରା, ବିଜେପୁର, ବରପାଲି, ଭେଡ଼େନ, ଭଟଲି, ବିଜେପୁର, ଆମ୍ବାଭୁନା, ଗାଇସିଲଟ, ଝାରବନ୍ଦ ଆଦି ବ୍ଲକ ମୁଖ୍ୟାଳୟରେ ହୋଇଥିବା ଜାତୀୟ ପତାକା ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ତଥା ଜନସାଧାରଣ ସାମିଲ ହୋଇଥିଲେ। ସେହିପରି ତ୍ରିରଙ୍ଗା ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା, ରଙ୍ଗୋଲି, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା। ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ଚଳିତ ମାସ 6 ତାରିଖରୁ ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ତଥା ବଜାର ପ୍ରାଙ୍ଗଣମାନଙ୍କରେ ନାମ ପଞ୍ଜୀକରଣ କରାଯାଉଛି। ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ତେବେ ନାମ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟେକ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ବିଭାଗ ପକ୍ଷରୁ ଏଗ୍ରିଷ୍ଟେକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ସ୍ୱଷ୍ଟୀକରଣ ଦିଆଯିବା ପରେ ଚାଷୀ ଅସନ୍ତୋଷ ଦୂର ହୋଇଛି। ଶ୍ରାବଣ ମାସ ସୋମବାର ଅବସରରେ ବରଗଡ଼ ଜିଲ୍ଲାର ଅଷ୍ଟଶମ୍ଭୁପୀଠ, ଗାଇସୀମା, ଦେଓଗାଁ, ସରଣ୍ଡା, ନୀଲଜି, ସୋର୍ଣ୍ଣା, ଆମ୍ବାଭନା ସମେତ ଝାଡ଼େଶ୍ୱର, ରିଷିପାଲି, ଜଳମାଦେବ ଆଦି ପୀଠରେ ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ସମାଗମ ହୋଇଥିଲା। ନୃସିଂହନାଥ ପୀଠରୁ ପାପନାଶିନୀ ଝରଣାରୁ ପବିତ୍ର ଜଳ ନେଇ କାଉଡ଼ିଆମାନେ ପାହାଡ଼ ଦେଇ ହରିଶଙ୍କର ପୀଠକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ରାସ୍ତାର ଦୁଇ କଡ଼ରେ ଆମେ ତାକୁ ଗୋଟେ ବର୍ଡର ଭଳିଆ ଯୋଉ ଶାଢ଼ୀ ଧଡ଼ି ଟାଇପ୍ର ଆମେ ଆକୁ ଲଗେଇ ପାରିବା।
1: ଆଜ୍ଞା
0: ଏବେ 3 ମାସ ଗୋଟିଏ ଫୁଲ ଲାଗିଲା, ତାପରେ ଚେଞ୍ଜ କରିକି ଆପଣ ଅଲଗା ଫୁଲ ଲାଗିଲେ, ତ ବଗିଚାରେ ରଙ୍ଗର ମାନେ ଯୋଉ ଚେଞ୍ଜଟା ହେଲା, ପରିବର୍ତ୍ତନ ହେଲା, ସେଇଟା ୟାଦ୍ୱାରା ହେଇଥାଏ।
1: ଆଜ୍ଞା
0: ତ ଏଇଟା ଯେହେତୁ ଜଲ୍ଦି ଫୁଲ ଆସିଥାଏ, ସେଥିପାଇଁ ଆମକୁ କ'ଣ ବେଶୀ କୃଷକ ହୋଇଥାଏ ଆଉ ବହୁତ ମାତ୍ରାରେ ଆସିଥାଏ।
1: ଆଜ୍ଞା
0: ଛୋଟ ଛୋଟ ଅଳ୍ପ ଉଚ୍ଚତାର ହେଇଥାଏ, ତ ଆପଣ ବସିଲେ, ଆମର ଗାଲିଚାରେ ବସିଲେ, ଘାସ ଗାଲିଚାରେ ବସିଲେ ଏଇ ଫୁଲକୁ ଉପଭୋଗ କରିପାରିବେ।
1: ଫୁଲ ଚାଷୀ ଅଛନ୍ତି, ସେମାନେ ନିହାତି ଜାଣିବା ପାଇଁ ଚାହୁଁଥିବେ ଯେ ବର୍ଷା ଦିନରେ କେଉଁ କେଉଁ ଫୁଲ ଚାଷ କଲେ ସେମାନଙ୍କ ପାଇଁ ଲାଭଦାୟକ ହେବ।
0: ଆଜିକାଲି ତ ଏବେ ଆମର ଗେଣ୍ଡୁ ଫୁଲ, ସେ ମନ୍ଦିର ହଉ ମାଳ ହଉ, ଗେଣ୍ଡୁ ଫୁଲର ମାନେ ବେଶୀ ଆବଶ୍ୟକତା ରହୁଛି, ବେଶୀ ପ୍ରୟୋଗ ହଉଛି, ତ ଗେଣ୍ଡୁ ଫୁଲକୁ ବର୍ଷା ଦିନେ ଲଗେଇ ହେବ। ହରଗୌରା ଫୁଲ
1: ଆଜ୍ଞା
0: ଆମର ଯୋଉଟା ରହିଲା, ଗୋଡ଼ିବାଣ ଫୁଲ ଯୋଉଟାକୁ ଆମେ ଗମ୍ଫ୍ରେନା କହୁଛେ, ସିଏ ବି ଲଗେଇ ହେବ। ଜିନିଆ ଫୁଲ ବି ଆମେ ଲଗେଇ ପାରିବା,
1: ଆଜ୍ଞା
0: କିନ୍ତୁ ବ୍ୟବସାୟିକ ରୂପରେ ସାଧାରଣତଃ ଆମର ଗେଣ୍ଡୁଟାକୁ ଚାଷ କରୁଛନ୍ତି।
1: ଆଚ୍ଛା
0: ତାପରେ ଆମର ବଗିଚାର ଶୋଭା ବର୍ଦ୍ଧନ ପାଇଁ ଆମର ଜିନିଆ ହେଲା କି ହରଗୌରା ହେଲା, ଗୋଡ଼ିବାଣ ହେଲା, ଇଭିନ୍ ଆମର ଯୋଉ କୁକୁଡ଼ା ମୁକୁଟ ରହୁଛି,
1: ଆଜ୍ଞା
0: କୁକୁଡ଼ା ଚୂଳ ଫୁଲ, ସେଟାକୁ ବି ଆମେ ବଗିଚାର ଶୋଭା ବର୍ଦ୍ଧନ ପାଇଁ ବି ଚାଷ କରିପାରିବା। ଫୁଲ ଆକ୍ଚୁଆଲି 2 ପ୍ରକାରର ଥାଏ,
1: ଆଜ୍ଞା
0: ଗୋଟେ ଝୁରା ଫୁଲ ଯୋଉଟା ଆମେ ଠାକୁରଙ୍କ ପାଖରେ ଦଉଛେ, ମାଳ ଗୁନ୍ଥୁଛେ, ଆଉ ଗୋଟେ ରହୁଛି ଲମ୍ବା ଡେମ୍ଫ ସଂଲଗ୍ନ ଫୁଲ
1: ଆଚ୍ଛା
0: ଯୋଉଟାକୁ ଆମେ ଇଂଲିଶରେ କଟ୍ ଫ୍ଲାୱାର କହୁଛେ। ତ ଏବେ କଣ ହଉଛି, ଆମର ଯୋଉ କୁକୁଡ଼ା ଚୂଳ ଫୁଲ ରହୁଛି, ତାର ଭେରାଇଟି ଆସୁଛି, ଲମ୍ବା ପ୍ରକାରର କିସମର ଆସୁଛି,
1: ଆଜ୍ଞା
0: ଯାହାକୁ କି ଆମେ ସେଇ ଡେମ୍ଫ ସଂଲଗ୍ନ ଫୁଲ ଭଳିଆ ଆମେ ତାକୁ ବ୍ୟବହାର କରିପାରୁଛେ। ତାକୁ ଆମେ ସାଧାରଣତଃ ଯୋଉ ଫୁଲଦାନୀରେ ଫୁଲ ରଖନ୍ତି କି କାହାକୁ ଆମେ ଫୁଲ ତୋଳାରେ ଉପହାର ସଦୃଶ୍ୟ ଦେଲେ, ତ ସେଇ ଭଳିଆରେ ଆମେ ତାକୁ ବ୍ୟବହାର କରିପାରୁଛେ। ତ ଏଇସବୁ ଫୁଲ ଗୁଡାକୁ ଆମେ ବର୍ଷା ଦିନେ ଲଗେଇ ପାରିବା।
1: ତେବେ ଏଇଠି ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଯଦି ସେମାନେ ଏଇ ଏଇ ଫୁଲକୁ ଚାଷ କରିବେ ତାହେଲେ ସେମାନେ କି ପ୍ରକାର ମୃତ୍ତିକା ତା ପାଇଁ ବ୍ୟବହାର କରିବେ ଏବଂ ସେମାନେ ବିହନ ରୋପଣ କେଉଁ ସମୟରେ କରିବେ।
0: ବେଶୀ ଯେତେବେଳେ ବର୍ଷା ହଉଛି ସେଇ ଟାଇମରେ ଯଦି ଆମେ ବିହନ ରୋପଣ କରିବା, ମଞ୍ଜି ଧୋଇ ହବାର ଗୋଟେ ସୁଯୋଗ ରହୁଛି, ଆଉ ଗୋଟେ ରହୁଛି କି ମଞ୍ଜି ପଚିଯିବାର ଗୋଟେ ଇଏ ରହୁଛି,
1: ଆଜ୍ଞା
0: ସୁଯୋଗ ରହୁଛି।
1: ଆଜ୍ଞା
0: ତ ତେଣୁକରି ଆମେ ବର୍ଷା ଆରମ୍ଭରୁ କି ବର୍ଷା ଦିନର ଟିକେ ପୂର୍ବରୁ ଆମେ ବିହନ ରୋପଣ କରିପାରିବା। ସାଧାରଣତଃ ଜୁନ ମାସର ମଧ୍ୟଭାଗରେ ଆମେ ବିହନ ରୋପଣ କରିପାରିବା,
1: ଆଜ୍ଞା
0: ଏବଂ ମାସେ ପରେ ଯେତେବେଳେ ଆମର ଜୁଲାଇର ମଝିଆ ମଝି ହେଇଯିବ, ସେଇ ଟାଇମରେ ଆମେ ତାକୁ ପ୍ରତିରୋପଣ କରିପାରିବା, ଯୋଉ ଚାରାକୁ ଆଣିକି ଆଉ ଥରେ ମୁଖ୍ୟ ଜମିରେ ପ୍ରତିରୋପଣ କରିପାରିବା। ମୃତ୍ତିକା ଦେଖନ୍ତୁ, ବର୍ଷା ଦିନେ ଜଳଟା ଯେତେବେଳେ ମୂଳରେ ଜମି ଯାଉଛି, ଆମ ଭଳି ଗଛ ବି ନିଶ୍ୱାସ ପ୍ରଶ୍ୱାସ ନିଏ,
1: ଆଜ୍ଞା
0: ତ ଗଛର ମୂଳଟା ନିଶ୍ୱାସ ନେଇପାରିବନି, ତାକୁ ସେତିକି ମାନେ ଯେତିକି ପରିମାଣରେ ଅମ୍ଳଜାନ ଆବଶ୍ୟକ ମିଳିପାରିବନି। ସେଇଥିପାଇଁ ଟିକେ ବାଲିଆ ମାଟି କି ଦୋରସା ମାଟି ହେଲେ, ଯୋଉଥିରେ କି ଜଳ ନିଷ୍କାସନ ଭଲ ଭାବରେ ହେଇପାରୁଥିବ, ସେଇଭଳିଆ ମୂର୍ତ୍ତିକା ଯଦି ଆମେ ନେବା, ତ ମାଟିରେ ଫୁଲ ଚାଷଟା ଭଲରେ ହେଇପାରିବ।
1: ତ ଯଦି ଏଇଠି ଅଧିକ ବର୍ଷା ହେଉଛି ବା ଆମର ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେଉଛି, ସେଇଠି ଆମ ଚାଷୀ ଭାଇମାନେ କିପରି ପରିଚାଳନା କରିବେ ବା ଫୁଲ ଗଛକୁ କେମିତି ରକ୍ଷା କରିବେ।
0: ସେଥିପାଇଁ ସାଧାରଣତଃ ଆମେ ଚାଷୀମାନଙ୍କୁ କହିଥାଉ କି ବର୍ଷା ଦିନରେ ଟିକେ ଉଚ୍ଚା ସେଜ କରିବା କଥା,
1: ଆଚ୍ଛା
0: ମାଟିରୁ ଟିକେ 15 ସେଣ୍ଟିମିଟର ଉଚ୍ଚତା ବାଲା କଲେ ପାଣିଟା ଗଡ଼ି ଆସିବା ସମ୍ଭାବନା ରହୁଛି। ଆମେ ସେ ବେଡ୍ ମଝିରେ ବି ନାଳର ବ୍ୟବସ୍ଥା କରିପାରିବା, ତ ତଳକୁ ବି ନାଳ ରହିଲେ ପାଣିଟା ଗଡ଼ି ଆସିକି ନାଳରେ ନାଳରେ ପଳେଇବ ଅଧିକ ବର୍ଷା।
1: ଆଜ୍ଞା
0: ଆଉ ଯଦି ଆମେ କୁଣ୍ଡରେ ଲଗାଉଛେ ବାର୍ଷିକ ଫୁଲ, ତ ଜଳ ନିଷ୍କାସନ ପାଇଁ କଣ ହୁଏ କି ତଳେ କଣା ଥାଏ, ତା ଉପରେ ଖପରା ଦିଆଥାଏ, ତ ପାଣିଟା ଗଡ଼ି ଆସିବ।
1: ଆଜ୍ଞା ଆଜ୍ଞା ଆମେ ଜଳ ନିଷ୍କାସନର ସମ୍ପୂର୍ଣ୍ଣ ବ୍ୟବସ୍ଥା ରଖିବା, ଯେମିତି ପାଣି ଯଦି ହଉଛି ତାହେଲେ ସେ ନିଷ୍କାସିତ ହେଇଯାଉଥିବ। ଫଳ ଫୁଲ ଉତ୍ପାଦନ ପାଇଁ ସେମାନେ କେଉଁ ସାର କେତେ ପରିମାଣର ପ୍ରୟୋଗ କରିବେ, କାହିଁକି ନା ବିଭିନ୍ନ ସମୟରେ ଚାଷ ଯେତେବେଳେ ଆମେ କରୁଛେ ତାର ସାର ପରିଚାଳନା କରିବା ମଧ୍ୟ ଆବଶ୍ୟକତା ରହିଛି, ଏ ସମ୍ପର୍କରେ ଆମେ ଚାଷୀ ଭାଇମାନଙ୍କୁ କ'ଣ କହିବେ।
0: ଭଲ ଫୁଲ ଚାଷ କରିବା ପାଇଁ ପ୍ରଥମତଃ ହେଲା ମାଟିର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଆମର ଜୈବିକ ସାର ଉତ୍ତମ ପରିବାର ରହିବା ଦରକାର। ଏ ଗେଣ୍ଡୁ ହଉ କିମ୍ବା ଆମର ଯୋଉ କୁକୁଡ଼ା ମୁକୁଟ ହଉ, ତା ପାଇଁ ପାଖାପାଖି 25 ଟନ୍ ଭଲ ଭାବରେ ପଚିଥିବା ସାର ଦରକାର, ଭଲ ଭାବରେ ପଚିଥିବା ଗୋବର ଖତ, କାରଣ ଯଦି ଗୋବର ଖତ ଭଲସେ ପଚି ନଥିବ, ପୁଣି ବର୍ଷା ଦିନେ ତା ଉପରେ ପାଣି ପଡିବ, ସେ ତ ସିଏ ତାର ରାସାୟନିକ କ୍ରିୟା ଯୋଗୁଁ ମାନେ ଉତ୍ତାପ ବଢେ, ମାତ୍ର ଉତ୍ତାପ ବଢେଇଲେ ବି ଗଛର ଚେର ମରିଯିବାର ସମ୍ଭାବନା ରହୁଛି। ଯେମିତି ଧର ଗେଣ୍ଡୁ ରହୁଛି, ଗେଣ୍ଡୁରେ ଆମେ ଗୋଟେ ପଲିଫିଡ୍ ରହୁଛି 19-19-19 NPK ମାନେ ନାଇଟ୍ରୋଜେନ ଫସ୍ଫରସ ପୋଟାସିୟମ 19-19-19 ବି ଦେଇପାରିବା। ସାର ଦବାକୁ ହେଲେ ଆମେ ୟୁରିଆ ଯୋଉ ସୁପର ଫସ୍ଫେଟ୍ ମ୍ୟୁରେଟ୍ ଅଫ୍ ପଟାସ
1: ଆଜ୍ଞା
0: ହେକ୍ଟର ପିଛା 100 KG ଲେଖା ଦେଇପାରିବା।
1: ଆଜ୍ଞା
0: ସାଧାରଣତଃ ବର୍ଷା ଦିନେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଯଦି ବର୍ଷା ସବୁବେଳେ ହୁଏନି ନା, ମଝିରେ ମଝିରେ ଯଦି ଶୁଷ୍କ ପିରିୟଡ୍ ଆସିଯାଉଛି କି ଶୁଷ୍କ ପର୍ଯ୍ୟାୟ ଆସୁଛି, ସେଇ ସମୟରେ ଆମେ ସପ୍ତାହକୁ 2 ଥର ଖଣ୍ଡେ ଏହାକୁ ପାଣି ଦେବା କଥା। ଯେତେବେଳେ ପାଣି ଦେବା ସେତେବେଳେ ବି ଆମେ ଦେଖିବା କି ଯେମିତି ଗଛରେ ଯେତିକି କୁଣ୍ଡରେ ଯଦି ପାଣି ଦେଉଛି, ପୁରା ସମ୍ପୂର୍ଣ୍ଣ ମାଟି ଓଦା ହେଇକି ପାଣି ଟିକେ ନିଷ୍କାସନ ହେଲା ପରେ ପାଣି ଦେବା ବନ୍ଦ କରିବା, ତାକି ସେ 3-4 ଦିନ ଖଣ୍ଡେ ବିନା ପାଣିରେ ରହିପାରିବ। ଆଉ ଯଦି ଜମିରେ ପାଣି ଦେଉଛି, ଦେଖିବା କି ମାଟିଟା ଯେମିତି ଭଲସେ ଓଦା ହେଉଛି, କିନ୍ତୁ ବେଶୀ ମାନେ କାଦୁଅ ନ ହେଉଛି। କାଦୁଅ ହେଇଗଲା ମାନେ ଆମେ ଜାଣିବା କି ସେଇଠି

0: ପାଣିଟା ଜମିକି ରହିଗଲା।
1: ବେଳେ ବେଳେ ଆମେ ଦେଖିଛେ ଗେଣ୍ଡୁ ଫୁଲ ଯଦି ଗଛଟିଏ ହେଉଛି, ସେ ଗଛ ଯଦି ଅଧିକ ବଢ଼ିଯାଉଛି, ତା ଅଗ ଟିକେ ଛିଣ୍ଡେଇ ଦିଅନ୍ତି,
0: ଆଜ୍ଞା
1: କାହିଁକି ନା ଗଛଟି ଝଙ୍କାଳି ହେବା ପାଇଁ ଅଧିକ ଫୁଲ ଧରିବା ପାଇଁ। ତେବେ ଏ ଯୋଉ ଗେଣ୍ଡୁ ଫୁଲ ଆଉ ଗୋଟିଏ ଫୁଲ ହେଉଛି ଜିନିଆ ଫୁଲ, ଆକୁ ଛିଣ୍ଡେଇବା କ'ଣ ନିହାତି ଆବଶ୍ୟକ?
0: କାହିଁକିନା ଯେତେବେଳେ ଗଛର ଅଗଟା ବଢ଼ିଯାଉଛି ସେ ଗୋଟିଏ ହିଁ ଫୁଲ ଦବ, ନହେଲେ ଅଧିକରୁ ଅଧିକ 2-3ଟା ଫୁଲ ଦବ।
1: ଆଜ୍ଞା।
0: ଅଗଟା ଛିଡ଼େଇବା ଦ୍ୱାରା ଆମର ଯୋଉ ଅକ୍ସିଜେନ୍ ରହୁଛି, ଆମର ତାକୁ ହରମୋନ, ଅକ୍ସିଜେନ୍ ହରମୋନ ରହୁଛି,
1: ଆଜ୍ଞା।
0: ସିଏ ଚାରିଆଡ଼କୁ ସ୍ପ୍ରେଡ୍ ହେଇଯାଉଛି, ତାର ବିସ୍ତାର ଘଟୁଛି। ତ ସିଏ ଯୋଉଠି ଯୋଉଠି ରହୁଛି, ତ ଆମର ଶାଖା ଅଧିକ ଆସିବ, ଶାଖା ଅଧିକ ଆସିବ ତ ଫୁଲ ଅଧିକ ଆସିବ। ଗେଣ୍ଡୁଟା ଆମେ ସାଧାରଣତଃ ଝୁରା ଫୁଲ ହିସାବରେ ବ୍ୟବହାର କରନ୍ତି ନା, ତ ଆମକୁ ଅଧିକ ଫୁଲ ଦରକାର।
1: ଆଚ୍ଛା।
0: ଯୋଉଠି ଆମେ ୟୁଜ୍ କରୁଛେ କି ଲମ୍ବା ଡେମ୍ଫ ଦରକାର, ତ ସେଇ ହିସାବରେ ଆମେ ନ କାଟି ପାରନ୍ତି କି ଆମକୁ ଗୋଟେ ବଡ଼ ଲମ୍ବା ଡେମ୍ଫ ମିଳିବ, ଯାହାର ମାନେ ପର୍ ଡେମ୍ଫ ପ୍ରାଇସ୍ଟା ଅଧିକ ରହିବ। ସେ
1: ତ ଏଇ ଯୋଉ ବର୍ଷା ଦିନରେ ଆମ ଫୁଲ ଗଛ ମାନଙ୍କରେ କ'ଣ ସବୁ ରୋଗ ହୁଏ, ଯାହାର ପରିଚାଳନା ଆମ ଚାଷୀ ଭାଇମାନେ ନିହାତି କରିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ବର୍ଷା ଦିନେ ସାଧାରଣତଃ ପାଣି ଜମିବା ଯୋଗୁଁ ଚାରାରେ ଆଗ ରୋଗ ଦେଖା ହୁଏ, ଆମର ଡ୍ୟାମ୍ପିଙ୍ଗ ଅଫ୍,
1: ଆଚ୍ଛା,
0: ଯାହାକୁ ଆମେ କହୁଛେ କି ମୂଳ ସଢା କି
1: ମୂଳ
0: ପଚା,
1: ପଚା
0: ମୂଳ
1: ରୋଗ।
0: ପଚା ରୋଗ କହୁଛେ। ରସାୟନ ପ୍ରୟୋଗ ପୂର୍ବରୁ ଆମେ ପ୍ରଥମେ ଦେଖିବା କି ଆମେ କେମିତି ସାଧାରଣ କୃଷି
1: ଆଜ୍ଞା।
0: ପ୍ରଣାଳୀ ଦ୍ୱାରା ରୋଗଟାକୁ ବ୍ୟାପିବାରୁ ଅଟକାଇବା। ତ ସେଇଟାରେ ହେଲା କି ଭଲସେ ଜଳ ନିଷ୍କାସନ କରିବା ଦ୍ୱାରା ପାଣି ନ ଜମିଲେ
1: ଆଜ୍ଞା।
0: ରୋଗର ସଂଖ୍ୟା କମିବ। ଆଉ ଗୋଟେ ରହୁଛି କି ଯଦି ଆମର ଗଛ ଗଛ ପାଖାପାଖି ରହୁଛନ୍ତି, ଯେମିତି ରୋଗଗ୍ରସ୍ତ ମଣିଷ ମାନେ ମିଶିଲେ ସଂକ୍ରମଣଟା ବହୁତ ଶୀଘ୍ର ବ୍ୟାପିଥାଏ,
1: ଆଜ୍ଞା,
0: ସେମିତି ଗଛ ମଧ୍ୟରେ ଯଦି ଦୂରତା କମ୍ ଥିବ ତାଙ୍କର ବି ସଂକ୍ରମଣ ଶୀଘ୍ର ବ୍ୟାପିବ।
1: ତାମାନେ ଆପଣ କହିବା କଥା, ଯଦି କୌଣସି ଗୋଟେ ଗଛ ସଂକ୍ରମିତ ହେଉଛି, ତାହେଲେ ଆମେ ବ୍ୟବସ୍ଥା କରିବା ଯେ ସେ ଅନ୍ୟ ଗଛ ସହିତ ମିଶିକି ରହିବ ନାହିଁ।
0: ଆଜ୍ଞା। ଆଉ ତା ପୂର୍ବରୁ ଆମେ ତାକୁ ଆମର ଯୋଉ ରହୁଛି କବକନାଶକ ରହୁଛି କାର୍ବେଣ୍ଡାଜିମ, ସେଥିରେ ଆମେ ତାକୁ ବୁଡ଼ାଇକି
1: ଆଜ୍ଞା
0: ଚାରାଟାକୁ ପ୍ରତିରୋପଣ କଲେ ରୋଗ ହବାର ସୁଯୋଗଟା କମ୍ ରହିବ।
1: ଆଜ୍ଞା। ତେବେ ଆଗକୁ ଯାଇକି ମଧ୍ୟ କିଛି ରୋଗ ଆସୁଥିବ, ତାର ପରିଚାଳନା କେମିତି କରିବେ?
0: ସାର୍ ଆଗକୁ ଆମର ଆସୁଛି ପତ୍ର ପତ୍ରରେ ଦାଗ ରୋଗ ଆସୁଛି, ଯୋଉଟାକୁ ଆମେ ଇଂରାଜୀରେ ଲିଫ୍ ସ୍ପଟ୍ କହୁଛନ୍ତି। ଆଉ ଗୋଟେ ଆସୁଛି ପାଉଡରି ମିଲ୍ଡ୍ୟୁ, ଯୋଉଟା କି ବର୍ଷା ଦିନଟାରେ ଆମର ଦେଖିବେ ତାପମାତ୍ରା ଠିକ୍ ଠାକ୍ ଥାଏ, ତ ତାପମାତ୍ରା ବି ଅଧିକ ଥାଏ ଆଉ ଆମର ଆର୍ଦ୍ରତା ବି ଅଧିକ ଥାଏ, ଯୋଉଟା କି କବକର ବଢିବା ପାଇଁ ଗୋଟେ ଭଲ ବାତାବରଣ ସୃଷ୍ଟି କରେ।
1: ଆଚ୍ଛା।
0: ତେଣୁକରି ଏଇ ଯୋଉ ପାଉଡର ମିଲ୍ଡ୍ୟୁ ହଉଛି, ତା ପାଇଁ ଆମେ ସଲଫର ପ୍ରୟୋଗ କରିପାରିବା। ଆଉ ରହିଲା ଆମର ପତ୍ରପୋଡ଼ା ରୋଗ ଯୋଉ ରହୁଛି, ସେଥିପାଇଁ ଆମେ କପର ଅକ୍ସି କ୍ଲୋରାଇଡ୍ ଯୋଉ ରହୁଛି ବ୍ଲିଟକ୍ସ ନାଁରେ ସେଟା ମିଳୁଛି ବଜାରରେ, ତାକୁ
1: ଆଜ୍ଞା।
0: ଆମେ ପ୍ରୟୋଗ କରିପାରିବା।
1: ପତ୍ର ହଳଦିଆ ମଧ୍ୟ ଲାଗେ?
0: ମାନେ ତାର ମୂଳ ପଚିବା ଯୋଗୁଁ ପାଣି ଜମିବା ଯୋଗୁଁ ପତ୍ର ହଳଦିଆ ହେଇକି ପତ୍ର ତାପରେ ଝାଉଁଳି ଯାଏ।
1: ଆଜ୍ଞା। ତାର ପରିଚାଳନା କେମିତି କରିବେ?
0: ତାର ହଉଛି କି ଜଳ ନିଷ୍କାସନର ବ୍ୟବସ୍ଥା ଭଲ ରହିବା ଦରକାର, ଆଉ କାର୍ବନ୍ ଡାଇଅକ୍ସାଇଡ୍ କି ବାଭିଷ୍ଟିନ୍ ଆମେ ଯଦି ସିଞ୍ଚନ କରୁଛେ ତାହାଦ୍ୱାରା ସେ ରୋଗକୁ ଆମେ ନିୟନ୍ତ୍ରଣ କରିପାରିବା।
1: ଆଜ୍ଞା। ଯେମିତି ଆମେ ରୋଗ କଥା ଆଲୋଚନା କଲେ, ଆମର ଫୁଲ ଗଛରେ ବିଭିନ୍ନ ସମୟରେ ପୋକ ଆକ୍ରାନ୍ତ ମଧ୍ୟ ହେଉଥିବ, ତ
0: ଆଜ୍ଞା,
1: ସେଇ ପୋକ କେଉଁ କେଉଁ ପୋକ ଆକ୍ରାନ୍ତ ହୁଏ ଏବଂ କେମିତି ପରିଚାଳନା କରିବେ ଆମ ଚାଷୀ ଭାଇମାନେ?
0: ସାଧାରଣତଃ ବର୍ଷା ଦିନରେ ଦୁଧିଆ ପୋକ ନହେଲେ ଜଉ ପୋକ ଆକ୍ରାନ୍ତ କରନ୍ତି,
1: ଆଜ୍ଞା।
0: ଯୋଉଟା କି ମାନେ ପତ୍ରରେ କିମ୍ବା କାଣ୍ଡରେ ଲାଗିଲେ ତାଙ୍କର ରସ ଶୋଷଣ କରିଥାନ୍ତି। ତ ଏହିପରି ପୋକ ପାଇଁ ଆମର ଡାଇମିଥୋଏଟ୍ ଗୋଟେ ରସାୟନ ରହୁଛି, ଯାହାକି 2 ଗ୍ରାମ ପର୍ ଲିଟର ଆମେ
1: ଆଜ୍ଞା।
0: ୟୁଜ୍ କରିପାରିବା। ଇମିଡାକ୍ଲୋପିଡ୍ ରହୁଛି, ତାକୁ ଆମେ ବ୍ୟବହାର କରିପାରିବା। ପ୍ରୟୋଗର ପରିମାଣ ସାଧାରଣତଃ 3 ମିଲିଲିଟର ପର୍ ଲିଟର କି 2 ମିଲିଲିଟର ପର୍ ଲିଟର ହିସାବରେ ଆମେ ସ୍ପ୍ରେ କରନ୍ତି ତାକୁ।
1: ତ ଯୋଉଠି ଆମ ଚାଷୀ ଭାଇମାନେ ଜାଣିପାରୁନାହାନ୍ତି, ସେମାନେ ଆମର ଯୋଉମାନେ ଅଛନ୍ତି କୃଷି ପରାମର୍ଶଦାତା ମାନେ, ସେମାନଙ୍କର ପରାମର୍ଶ ନେଇକି ମଧ୍ୟ ପ୍ରୟୋଗ କରିପାରିବେ। ତେବେ ଏଇ ଯୋଉ ଫୁଲର ଗୁଣବତ୍ତା ବଢାଇବା ପାଇଁ ସେମାନେ କ'ଣ କ'ଣ ପଦକ୍ଷେପ ଅବଲମ୍ବନ କରିବେ, ଯାହାଫଳରେ ଗୋଟେ ଭଲ ଫୁଲ ଆସିପାରିବ ଏବଂ ତାଙ୍କୁ ଅଧିକ ଲାଭ ମିଳିପାରିବ?
0: ତ ଆମେ ଜାଣିଛେ ଗୁଣବତ୍ତାଟା ଆମର ଆସେ ଜିନ୍ରୁ,
1: ଆଜ୍ଞା।
0: ତ ସେଇଥିପାଇଁ ଆମକୁ ପ୍ରଥମେ ଫୁଲର ମଞ୍ଜିଟାକୁ କୌଣସି ଗୋଟେ ମାନେ ଆମର ଗଭର୍ଣ୍ଣମେଣ୍ଟ ହେଲା, ସରକାରୀ ସଂସ୍ଥା କିମ୍ବା ଜଣାଶୁଣା ସଂସ୍ଥାରୁ
1: ଆଜ୍ଞା
0: ମଞ୍ଜିଟା ଆଣିବା, ଯାହା ଉପରେ କି ଯେମିତି ମଞ୍ଜିର ଯୋଉ ପ୍ୟାକେଟରେ ରହୁଛି ସେଥିରେ ଯେମିତି ତାର କେତେ ଦିନ ଯାଏ ମଞ୍ଜି ଜୀବିତ ଅଛି, ମଞ୍ଜିର କିସମର ନାଁ, ଏସବୁ ଠିକ୍ ଥିବା ଦରକାର।
1: ଆଜ୍ଞା।
0: ତ ଫାର୍ଷ୍ଟ ଆସୁଛି ଆମର ଭଲ କିସମ,
1: ଭଲ ମଞ୍ଜି,
0: ଭଲ ମଞ୍ଜି, ଭଲ କିସମର ଭଲ ମଞ୍ଜି ଲଗେଇଲେ ଆମର ନିଶ୍ଚିନ୍ତ ରୂପେ ଭଲ ଫୁଲ ହବ। ତାପରେ ଆସିଲା ଗଛକୁ ଆମେ ଠିକ୍ ଠାକ୍ ମାନେ ମାଟି ଆଉ ପାଣି ଦବା,
1: ଆଜ୍ଞା,
0: ଜଳ ବିହୁନେ ଆଉ ଜଳ ବହୁଳେ ଦୁଇଟାରେ ମାନେ
1: ଆଜ୍ଞା।
0: ସୃଷ୍ଟି ନାଶ କହନ୍ତି, ତ ଠିକ୍ ପରିମାଣର ଜଳ, ଜଳ ନିଷ୍କାସନ ବି ଦରକାର। ଯେହେତୁ ଆମର ଫୁଲ ଗଛ ତା ସହିତ ବାର୍ଷିକ ଫୁଲ ଗୁଡାକ ସବୁ ତକ ଗୁଳ୍ମ ଜାତୀୟ ଗଛ, ବେଶୀ
1: ଆଜ୍ଞା,
0: ପାଣି ତାଙ୍କ ପାଇଁ ଖରାପ, ତ ଜଳ ନିଷ୍କାସନ ଉପରେ ମୁଖ୍ୟ
1: ବ୍ୟବସ୍ଥା କରିବା।
0: ବ୍ୟବସ୍ଥା କରିବା। ତାପରେ ରହିଲା ଆମର ସାର, ଜୈବିକ ସାର, ଅଣୁସାର, ସାଧାରଣତଃ ଫୁଲ ପାଇଁ ଗେଣ୍ଡୁ ହେଲା କି
1: ଆଜ୍ଞା,
0: ଆମର ସେଲୋସିଆ ଯାହାକୁ ଆମେ କହୁଛେ କୁକୁଡ଼ା ମୁକୁଟ ହେଲା, ତା ପାଇଁ ଆମର ଆଇରନ୍, ଆମର ଆଉ ରହିଲା ଆମର ଜିଙ୍କ, ଏଇ ସାର ଅଣୁସାର 2ଟା ପ୍ରୟୋଗ କରାହୁଏ କି ଭଲ ଫୁଲ ଆସୁ କହିକି। ଆଉ ଫୁଲ ହବା ପାଇଁ ଆଉ ଗୋଟେ ସାର ଆମର ଅତି ଜରୁରୀ ରହୁଛି ବୋରନ୍। ତ
1: ଆଜ୍ଞା।
0: ଏସବୁ ଅଣୁସାର ବି ଯେମିତି ମୁଖ୍ୟ ସାର ସହିତ ଫୁଲ

0: ମିଳିବ ସେଇ ଉପରେ ବ୍ୟବସ୍ଥା କରିବା। ତାପରେ ତାର ହେଲା କି ଦୂରତା ଠିକ ରଖିବା, ଆଉ ଆମର ଯେତିକି ବି ଉଦ୍ୟାନ କୃଷି ଇଏରେ ରହୁଛି, ଯେତିକି ବି ଆମର ଫସଲ ରହୁଛି, ଫୁଲ ରହିଲା, ଯେମିତି ଆମେ କହିଲେ ଅଗ ଛିଣ୍ଡେଇବା, ଏଇଭଳି କେତେଟା ସାଧାରଣ କୃଷି ପ୍ରଣାଳୀ ହେଉଛି ମେନ୍।
1: ଆଜ୍ଞା,
0: ତ ଆମେ ତାକୁ ଅଗ ଛିଣ୍ଡେଇବା। ଫୁଲର ଓଜନ ଅଧିକା ହେଲେ ଗଛ ଯେଉଁ ଭାଙ୍ଗି ପଡ଼ୁଛି, ସେଥିପାଇଁ ଆମକୁ ତାକୁ ମାନେ ବାଡ଼ି
1: ନିୟମିତ
0: ଦେଇକି,
1: ବ୍ୟବଧାନରେ,
0: ହଁ,
1: ହଁ
0: ନିୟମିତ ବ୍ୟବଧାନରେ ତାକୁ ବାଡ଼ି ଦେଇକି ବାନ୍ଧିବାର ଅଛି, ତାକୁ ଠିକ୍ ସମୟରେ ଫୁଲକୁ ହାର୍ଭେଷ୍ଟ ଅମଳ ବି
1: ଆଜ୍ଞା,
0: କରିବାର
1: ତୋଳିବାର
0: ଅଛି,
1: ଅଛି।
0: ତୋଳିବାର ଅଛି।
1: ଆଜ୍ଞା
0: ତ ଏଇସବୁ ଜିନିଷ ଉପରେ ଯଦି ଆମେ ନଜର ରଖିବା ତାହେଲେ ଆମର ଚାଷଟା ଭଲ ହୋଇପାରିବ।
1: ଆଜ୍ଞା, ନିଶ୍ଚିତ ଭାବରେ ଏଇଠି ଆମେ ଆପଣଙ୍କୁ ପଚାରିବା ପାଇଁ ଚାହିଁବୁ ଯେ ଏଇ ଯେଉଁ ବର୍ଷା ଦିନେ ସେମାନେ ଆମର କେମିତି ଫୁଲର ନର୍ସରୀ ବେଡ୍ ପ୍ରସ୍ତୁତ କରିବେ ଏବଂ କେବେ ତାକୁ ନେଇକି ମୁଖ୍ୟ କିଆରୀରେ ଲଗେଇବେ।
0: ବର୍ଷା ଦିନେ ନର୍ସରୀ ବେଡ୍ ପ୍ରସ୍ତୁତ ରହିଲା କି ପଟାଳିଟା ଉଚ୍ଚ
1: ଉଚ୍ଚ
0: ପଟାଳି
1: ପଟାଳିରେ
0: ହେବା,
1: କରିବେ, ହଁ
0: ତାପରେ ହେଉଛି କି ଯେତେବେଳେ ଆମେ ଦେଖିବା କି ଗଛର ମଞ୍ଜି କେମିତି, ଆମେ
1: ଆଜ୍ଞା,
0: ଗେଣ୍ଡୁ ମଞ୍ଜିଟାକୁ ସାଧା ସିଧା ଭାବେ ପୋତି ପାରିବା, ହରଗୌରା ମଞ୍ଜି ହେଲା କି ଆମର ହେଲା ଆମର ଯେଉଁ କୁକୁଡ଼ା ମକୁଟର ମଞ୍ଜି ହେଲା, ସେଟା ବହୁତ ଛୋଟ,
1: ଆଚ୍ଛା,
0: ତ ତାକୁ ବାଲି ସହ ମିଶେଇକି ଧାଡ଼ି ପ୍ରଣାଳୀରେ ବୁଣିବା। ତାପରେ ରେଗୁଲାର ସେଥିରେ ଆମର ଯେଉଁ ରୋଜକେନ୍ ରହୁଛି ସେଥିରେ ପାଣି ଦେଇପାରିବା।
1: ଆଜ୍ଞା,
0: ତାକୁ ବର୍ଷା ଦିନେ ଯେହେତୁ ଆମେ ଲଗଉଛେ, ବର୍ଷାରେ ମଞ୍ଜି ଧୋଇବାର ସମ୍ଭାବନା ରହୁଛି, ତ ସେଥିପାଇଁ ତା ଉପରଟା ଛାଇ କରିକି ଟିକେ ରଖିବା।
1: ଆଜ୍ଞା,
0: ଆଉ ରହିଲା କି ବର୍ଷା ପୂର୍ବରୁ ନର୍ସରୀ ପ୍ରସ୍ତୁତ
1: କରିବା,
0: କରିବା, ମାନେ ଆମର ଜୁନର ମଧ୍ୟଭାଗରେ ରଜ ପାଖାପାଖି ଆମେ ନର୍ସରୀ କଲେ ଗଛ ଗୁଡ଼ିକ ସାଧାରଣତଃ 10 ରୁ 15 ସେଣ୍ଟିମିଟର ଉଚ୍ଚତାରେ ଯେତେବେଳେ ହେଇଯାନ୍ତି
1: ଆଜ୍ଞା
0: କି ମାସେ ତାଙ୍କର ବୟସ ହେଇଗଲେ ଆମେ ତାଙ୍କୁ ପ୍ରତିରୋପଣ କରିବା ମୁଖ୍ୟ ଜମିରେ।
1: ଆଜ୍ଞା, ତ ଏଇଠି ସବୁ କଥା ଆମେ ଆଲୋଚନା କଲେ। ଗୋଟିଏ କଥା ଆମ ଚାଷୀଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ସର୍ବଶେଷରେ, ଯେ ସେମାନେ କେଉଁ ସମୟରେ ଫୁଲ ତୋଳିବେ, କାହିଁକି ନା ଚାଷୀଟିଏ ଚାରା ପ୍ରସ୍ତୁତ କଲା, ମୁଖ୍ୟ କିଆରୀରେ ଗଛ ଲଗାଇଲା, ରୋଗପୋକ ପରିଚାଳନା କଲା, ସାର ପରିଚାଳନା କଲା, ଜଳ ପରିଚାଳନା କଲା, କିନ୍ତୁ ସର୍ବଶେଷରେ ଆସୁଛି ଫସଲ ଅମଳ। ଯେତେବେଳେ ଫୁଲ ଚାଷରୁ ଫୁଲ ଅମଳ କରିବାର ସମୟ ଆସୁଛି, ସେହି ସମୟ ଯଦି ସେ ତାକୁ ଠିକ୍ ଭାବରେ ଅମଳ ନ କରିବ ଏବଂ ଅମଳ ସହିତ ସଂରକ୍ଷଣ ମଧ୍ୟ ଆଉ ଗୋଟିଏ ବାଟ, କାହିଁକି ନା ତାକୁ ହଠାତ୍ ତ ନେଇକି ବିକି ପାରିବନି, ଆଜି ରହିଗଲା, ତ ସେଇ ଯେଉଁ ସଂରକ୍ଷଣ ଆଉ ଅମଳ ଏଇ ଦୁଇଟି ବିଷୟରେ ଆପଣ କ'ଣ କହିବେ?
0: ଫୁଲଟା ଯେହେତୁ ଆମର ରହୁଛି କୋମଳ
1: ହଁ
0: ରହୁଛି, ଆଉ ତା ଛଡ଼ା ମୁଁ ଏବେ ବୋଲେ ଗଛ ବି ନିଶ୍ୱାସ ପ୍ରଶ୍ୱାସ କରେ, ତ
1: ଆଜ୍ଞା,
0: ସେ ଗରମ ନିଶ୍ୱାସ ଫୁଲ ଝାଉଁଳି ଯିବାର ସମ୍ଭାବନା ରହୁଛି, ତ
1: ନିଶ୍ଚିତ,
0: ଆମେ ଫୁଲକୁ ଥଣ୍ଡା ସମୟରେ ହିଁ ଅମଳ କରିବା।
1: ଆଜ୍ଞା,
0: ଯେମିତି ଫ୍ରିଜରେ ଜିନିଷଟା ଅଧିକ ସମୟ ଯାଏ ସତେଜ ରହେ, ତ ସେଥିପାଇଁ ହେଲା ଥଣ୍ଡା ସମୟରେ ସକାଳେ କରିପାରିବା ନହେଲେ ସନ୍ଧ୍ୟାରେ କରିପାରିବା।
1: ଆଚ୍ଛା,
0: ସକାଳେ କରିବା ଦ୍ୱାରା କ'ଣ ହୁଏ କି ସକାଳେ ବି ଦିନ ବେଳର କମ୍
1: ହଁ,
0: ତାପମାତ୍ରା ଥାଏ, ଆଉ ସନ୍ଧ୍ୟାରେ ଏଇଥିପାଇଁ କୁହନ୍ତି କି ଗଛଟା ଦିନ ଯାକ ଯେଉଁ ଖାଇବା ପ୍ରସ୍ତୁତ କରୁଥିବ ସେଇଟା ଫୁଲରେ ସଂରକ୍ଷିତ ହେଇଥିବ, ତ ତା ପାଖେ ସେ ସେଇ କାର୍ବୋହାଇଡ୍ରେଟ ଯେଉଁ ରହିଲା ତାକୁ ସେ ବ୍ୟବହାର କରି କରି ବେଶୀ ଦିନ ସତେଜ
1: ସତେଜ
0: ରହିବ।
1: ରହିବ।
0: ତ
1: ଆଚ୍ଛା,
0: ସକାଳେ କିମ୍ବା ସନ୍ଧ୍ୟାରେ ଆମେ ତାକୁ ହାର୍ଭେଷ୍ଟ କରିବା। ଆଉ ହେଲା କି ଆମେ ଦେଖିକି ଆମର
1: ଆଜ୍ଞା,
0: ବଜାରଟା କେତେ ଦୂରରେ ଅଛି ସେଇ ହିସାବରେ ହାର୍ଭେଷ୍ଟ କରିବା। ଯଦି ଦୂର ବଜାର ଅଛି ଆମେ ଡେମ୍ପ ଟିକେ ଲମ୍ବା ରଖିକି ଅମଳ କରିବା, ତାକି ଆମେ ତାକୁ ଫ୍ରିଜରେ ହେଲା କୋଲ୍ଡ ଷ୍ଟୋରେଜ୍ ହେଲା ତାକୁ ସଂରକ୍ଷଣ କରିପାରିବା। ନର୍ମାଲି ଗେଣ୍ଡୁ ହଉ କି ଆମର କୁକୁଡ଼ା ମୁକୁଟ ହଉ
1: ଆଜ୍ଞା,
0: ତାକୁ ଆମେ ବାହାରେ ବି ଟିକେ ଛାଡ଼ି ଛାଡ଼ିକି କିଛି ଦିନ ଗୋଟେ 2 ଦିନ ଖଣ୍ଡେ ଆମେ ନର୍ମାଲ ତାକୁ ଟୋକେଇରେ ବି ରଖିପାରିବା,
1: ଆଚ୍ଛା
0: ତ ସେଗୁଡ଼ା ଏତେ ଜଲ୍ଦି ଯେହେତୁ ଖରାପ ହୁଅନ୍ତି ନାହିଁ,
1: ଆଜ୍ଞା,
0: ଆଉ ନହେଲେ କୋଲ୍ଡ ଷ୍ଟୋରେଜ୍ ସବୁଠୁ ରହିଲା। ଆଉ ଯଦି ଡେମ୍ଫ ଲମ୍ବା ରଖୁଛେ ତାର ସଂରକ୍ଷଣର ପ୍ରଥମ ଉପାୟ ହେଉଛି ଫୁଲଟାକୁ ତୋଳିଲା ପରେ ଯଦି ଆମେ ସନ୍ଧ୍ୟାରେ ତୋଳୁଛେ, ଯଦିଓ ତା ପାଖରେ ଖାଦ୍ୟ ସଂରକ୍ଷଣ ସେ ଫୁଲରେ ଅଧିକ ଅଛି କିନ୍ତୁ ସେ ଦିନ ଯାକର ଉତ୍ତାପ ବି ସହିଛି, ତେଣୁକରି ଆମେ କାଟିକି ସାଙ୍ଗେ ସାଙ୍ଗେ ଥଣ୍ଡା ପାଣିରେ ତାକୁ ବୁଡ଼
1: ଆଚ୍ଛା,
0: ତ ସେଇଟା ହେଲା ମେନ୍ କି ସାଙ୍ଗେ ସାଙ୍ଗେ କାଟିବା ପରେ ଜମି ମଧ୍ୟରେ ଗୋଟେ ବାଲ୍ଟି ଫୁଲ ଥଣ୍ଡା ପାଣିରେ ଫୁଲକୁ ବୁଡ଼େଇବା।
1: ଆଜ୍ଞା,
0: ବୁଡ଼େଇ ସାରିଲା ପରେ ଆଣିକି ତାପରେ ତା ତଳ ଡେମ୍ଫରୁ କିଛି ଅଂଶ ଆମେ କାଟିଥାଉ, କାଳେ ମାନେ କାଟିବା ଦ୍ୱାରା ସେଥିରେ କିଛି ରୋଗ ବୃଦ୍ଧି ହେଇଥାଉ, ସେଥିପାଇଁ କିଛି ତାକୁ କାଟିକି ତାପରେ କୋଲ୍ଡ ଷ୍ଟୋରେଜ୍ ବାନ୍ଧିକି ସଂରକ୍ଷଣ କରାଯାଇଥାଏ।
1: ଆଜ୍ଞା, ବହୁତ ବଢ଼ିଆ କଥା ଆପଣ କହିଛନ୍ତି। ସର୍ବଶେଷରେ ଆମ ଚାଷୀ ଭାଇମାନଙ୍କୁ, ଯେହେତୁ ଆମ ଚାଷୀ ଭାଇମାନେ ଅଧିକ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି, ତ ଏଇ ଗେଣ୍ଡୁ ଫୁଲର କେତୋଟି କିସମ ଆପଣ ଜଣେ ବିଶେଷଜ୍ଞ ଭାବରେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
0: ଗେଣ୍ଡୁ ଫୁଲର କିସମ ହେଉଛି ଆମର ଗୋଟେ ପୁଷା ନାରଙ୍ଗୀ ଗେଣ୍ଡା ରହୁଛି, ଆଉ ଗୋଟେ ପୁଷା ବାସନ୍ତୀ ଗେଣ୍ଡା, ସେଇଟା ରହୁଛି ଆମର ଯୋଉ ବଡ ବଡ ମଣ୍ଡା ଫୁଲ ଯୋଉଟାକି ଆମର ମାଣବସାରେ ଲାଗେ ସେଇ ଫୁଲଟାକୁ, ମାନେ ସେଇ ଫୁଲର 2ଟା କିସମ ରହୁଛି। ଆଉ ଗୋଟେ ହେଲା ଯୋଉ କେଳି କୁସୁମ ଆମେ କହୁଛେ,
1: ଆଜ୍ଞା,
0: ଇଂରାଜୀରେ ଆମେ କହୁଛେ ଫ୍ରେଞ୍ଚ ମେରିଗୋଲ୍ଡ, ତାର ଭେରାଇଟି ରହୁଛି ପୁଷା ଅର୍ପିତା, ତ ଏଇ 3ଟି ଭେରାଇଟି ଲଗେଇ ହବ। ଆଉ ଗୋଟେ କିସମ ରହୁଛି MD1 ଯୋଉଟାକି ଆମେ ଦେଶୀ ଗୋଟେ କହୁଛେ, ତାକୁ
1: ଆଚ୍ଛା,
0: ବି ଆମେ ବର୍ଷା ଦିନେ ଚାଷ କରିପାରିବା।
1: ତେବେ ଶୁଭସ୍ମିତା ମ୍ୟାଡ଼ାମ, ଆଜି ଆପଣ ଆସିଲେ ଆମ କିଷାନବାଣୀ କାର୍ଯ୍ୟକ୍ରମରେ, ଆପଣ ଏତେ ସୁନ୍ଦର ଏବଂ ଶିକ୍ଷଣୀୟ ଆଲୋଚନା ଆମ ଚାଷୀ ଭାଇମାନଙ୍କ ପାଇଁ ରଖିଲେ। ଆମର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ, ଆମ ଅନୁଷ୍ଠାନ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
0: ନମସ୍କାର।
2: ମହାଶୟା କେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ।
3: ମହାଶୟାଙ୍କୁ ଆମ ବୈଠକୀ ଘର ତରଫରୁ, ଆମ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ।
2: ପଇସା ପତ୍ର କଥା କହୁଥିଲ,
3: ହଁ,
2: ବଜାର ଦର,
3: ହଁ,

0: ଭାବୁ ବିଷୟରେ ଟିକେ ଜାଣିବା ନା ନାହିଁ?
1: ଆଉ ସେଟା ଗଲା,
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ବଜାର ଯଦି ଠିକ ରହିଲା
1: ତାହେଲେ ଆମେ ମଧ୍ୟ 2 ପଇସା ଲାଭ ପାଇବା।
0: ଭାଉଟା ତ ଠିକ ହବା ଦରକାର, ଆଉ କଣ?
1: ଆଉ ଆମେ ଗାଁ ଗହଳି ଲୋକ ଜାଣିପାରୁନି
0: ସବୁ କଥା ଠିକ। ବଜାର କଥା ଜାଣିଲେ, ଫୁଲ ଚାଷ ବିଷୟରେ ଜାଣିଲେ,
1: ଆଉ ରହିଲା ପାଣିପାଗ।
0: ପାଣିପାଗ ପାଣିପାଗ ଗୁରୁତ୍ୱପୂର୍ଣ୍ଣ ଏଇଟା ଜାଣିବା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ପାଣିପାଗ ପ୍ରାୟତଃ ସ୍ୱାଭାବିକ ରହିବ। କେତୋଟି ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବା ଲାଗି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
1: ହେଲେ ଫୁଲ ଚାଷ କେମିତି କଣ କରିବେ ସବୁ ଜାଣିଲେ ତ?
0: ନାଇଁ ସବୁ ଜାଣିଲି ମାନେ କଣ, ଟିକେ ପାଗ ଫିଟି ଯାଉ, ଖର୍ଚ୍ଚ ବାର୍ଚ୍ଚ ତମର
1: ସେଇ ଖର୍ଚ୍ଚ ପାଖରେ ମୁଣ୍ଡଟା
0: ରହିଛି। କଥା ନୁହଁ, ସେ କଥା ନୁହଁ, ଯିବା ମାନେ ତମ ବାପ ଘର ଆଡକୁ ଯିବା, ଟୋକାର ସେ ଯୋଉ ବଗିଚା କରିଛି ସେଇଟାକୁ ଟିକେ ଦେଖିବା, କିଛି ଶିଖିବା।
1: ଶିଖିଲେ ଆଗକୁ ବଢିବା। ଆଉ
0: ଉଠିବା।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଏ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଶିବାଜୀ ଚଟ୍ଟୋପାଧ୍ୟାୟ।

ପରବର୍ତ୍ତୀ ଗୀତଟି 24 ଘଣ୍ଟା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ରଫି।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସମୀବେଶୁର କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ଆରମ୍ଭ କରି ବାୟୁ ପ୍ରଦୂଷଣ ପର୍ଯ୍ୟନ୍ତ ସବୁଆଡ଼େ ଖାଲି ପ୍ରଦୂଷଣ ଲାଗି ରହିଛି। ସେଥିପାଇଁ ଆମମାନଙ୍କ ତରଫରୁ ସବୁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ନିଜ ନିଜର ଶୁଭ ଦିନଗୁଡ଼ିକରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା। ଦୁଇ ଅପାଙ୍କୁ ଆମର ଅନୁରୋଧ, ଏ କଥାକୁ ଆମ ସବୁ ଶ୍ରୋତାବନ୍ଧୁମାନଙ୍କ ନିକଟରେ ନିଶ୍ଚୟ ପହଞ୍ଚାଇବେ। ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମରେ ଶୁଣିଲୁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମଟି। ସବୁ କାର୍ଯ୍ୟକ୍ରମରେ ସ୍ୱଚ୍ଛତାକୁ ନେଇ ସୂଚନା ଦିଆଯାଉଛି, ବହୁତ ଭଲ ଲାଗୁଛି। ପରିକ୍ରମା କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗୁଛି। ଦୁଇ ଅପାଙ୍କୁ ଅନୁରୋଧ, ପରିବେଶକୁ ନେଇ ଛୋଟ ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ କରି ଶୁଣାଇଲେ ଭାରି ଭଲ ଲାଗିବ, କାହିଁକିନା ସେମାନେ ହେଉଛନ୍ତି ଆମ ଆଗାମୀକାଲିର ଭବିଷ୍ୟତ। ତାଙ୍କ ମନରେ ପରିବେଶର ସ୍ୱଚ୍ଛତା ପ୍ରତି ଆଗ୍ରହ ଜନ୍ମାଇବା ଆବଶ୍ୟକତା ରହିଛି। ରହୁଛୁ ଅପା, ନମସ୍କାର।
1: ବାହ ଶ୍ରୋତାବନ୍ଧୁ ବାହ, ଆପଣଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ। ଆପଣଙ୍କର ସମାଜ ପ୍ରତି ଦିଗ୍ଦର୍ଶନ ଦେବାର ପ୍ରୟାସ ବହୁତ ସ୍ୱାଗତ ଯୋଗ୍ୟ। ସମସ୍ତେ ଯଦି ଆପଣଙ୍କ ପରି ସୁଚିନ୍ତା କରିପାରନ୍ତେ ତେବେ ଆମ ପରିବେଶ କେଡ଼େ ସୁନ୍ଦର ଆଉ ମନୋରମ ହୋଇପାରନ୍ତା। ଏଇଭଳି ଚେଷ୍ଟା ଜାରି ରଖନ୍ତୁ ଶ୍ରୋତାବନ୍ଧୁ, ଆପଣଙ୍କର ସବୁଜ ସ୍ୱପ୍ନ ନିଶ୍ଚୟ ଦିନେ ନା ଦିନେ ସାକାର ହେବ। ଆମେମାନେ ସବୁ କାର୍ଯ୍ୟକ୍ରମରେ ପରିବେଶର ସ୍ୱଚ୍ଛତା ପାଇଁ ପ୍ରଚାର ପ୍ରସାର କରୁଛୁ। ଆପଣଙ୍କ ଗୋଟିଏ କଥା ଭାରି ଭଲ ଲାଗିଲା, ମନକୁ ଛୁଇଁଗଲା ଆମ ଦୁଇ ଅପାଙ୍କର, ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ଶୁଭ ଦିନରେ ଗୋଟିଏ ଗୋଟିଏ ଗଛ ଲଗେଇବା କଥା ଭାରି ସୁନ୍ଦର କଥା କହିଲେ ଶ୍ରୋତାବନ୍ଧୁ। ଯାହା ହୋଇଯାଇଛି ହୋଇଯାଇଛି, ଅର୍ଥାତ୍ ଏବେ ତ ଏମିତି ସମସ୍ୟା ଭରିଗଲାଣି ପରିବେଶ ଭିତରେ। ଗଛ ତ କାନ୍ଦୁଛି, ଆଉ କାନ୍ଦୁଛି ବାୟୁ, ପୁଣି ମାଟି ବି, ଏସବୁ ତ ସବୁଠାରୁ ବଡ ବଡ଼ ସମସ୍ୟା ଶ୍ରୋତାବନ୍ଧୁ। ତେବେ ସମସ୍ୟା ଅଛି ତ ସମାଧାନ ବି ରହିଛି। ଏବେଠାରୁ ଗଛ ଲଗେଇବାର ପ୍ରୟାସ ଜାରି ରହିଲେ ଭବିଷ୍ୟତରେ ପରିବେଶ ପୁଣି ଜିଇ ଉଠିବ, ହସିବ ଗଛଲତା, ପଶୁପକ୍ଷୀ, ସବୁ କିଛି ହସି ଉଠିବ, ସାରା ଜଗତ। ଏକଥା ଆମ ସମୀପିଶୁ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତାବନ୍ଧୁଙ୍କୁ ନିଶ୍ଚିତ ଭାବରେ ଜଣାଇଦେଲୁ। ପୁଣି ଲେଖିଛନ୍ତି, ପ୍ରକୃତି ଓ ପରିବେଶ ଏବଂ ପରିକ୍ରମା କାର୍ଯ୍ୟକ୍ରମ ମଧ୍ୟ ଶୁଣିଛନ୍ତି, ଭଲ ବି ଲାଗିଛି ଆପଣମାନଙ୍କୁ, ବହୁତ ଖୁସିର କଥା। ଆପଣଙ୍କ ଅନୁରୋଧକୁ ମଧ୍ୟ ଆମେ ମନେ ରଖିଲୁ। ପରିବେଶର ସୁରକ୍ଷାକୁ ନେଇ ଛୋଟ ଛୋଟ ପିଲାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣାଇବୁ, ନିଶ୍ଚୟ ଶୁଣାଇବୁ। ଏବେରୁ ସେମାନେ ସେ ଦିଗରେ ସଚେତନ ହେବା ନିହାତି ଆବଶ୍ୟକ, ନିଶ୍ଚୟ ଶୁଣାଇବୁ ଶ୍ରୋତାବନ୍ଧୁ, ଏହା ନିଃସନ୍ଦେହ ହେଲା। ପରବର୍ତ୍ତୀ ଚିଠିଟି
0: ଦେଇଛନ୍ତି ଉଦଳା ନାଗପାଳରୁ ଅଞ୍ଜନା, କରିଶ୍ମା ଏବଂ ଗ୍ରୀଷ୍ମା। ସେମାନେ ଲେଖିଛନ୍ତି, ଚିଠିପତ୍ର କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଦୁଇ ଅପାଙ୍କୁ ଆମର ନମସ୍କାର।
1: ଆମର ମଧ୍ୟ ପ୍ରତି ନମସ୍କାର ଶ୍ରୋତାବନ୍ଧୁ।
0: ପୁଣି ଲେଖିଛନ୍ତି, ଅପା ଆଗକୁ ଶ୍ରୀ ଗଣେଶଙ୍କ ପୂଜା ଆସୁଛି, ତା ସହିତ ଆସୁଛି ବାବା ବିଶ୍ୱକର୍ମାଙ୍କ ପୂଜା ଆଉ ଗହ୍ମା ପର୍ବ। ଏ ସମ୍ପର୍କରେ ସଙ୍ଗୀତ ରୂପକ ତଥା ସ୍ପେଶିଆଲ କାର୍ଯ୍ୟକ୍ରମ କରି ଶୁଣାଇବାକୁ ଅନୁରୋଧ ରହିଲା। ରହୁଛୁ ଅପା, ନମସ୍କାର।
1: ଅଞ୍ଜନା, କରିଶ୍ମା, ଗ୍ରୀଷ୍ମା, ଆପଣମାନେ ଆମ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା ଜାଣି ଆମେ ବହୁତ ଖୁସି ହେଲୁ। ଆପଣମାନେ ଅନୁରୋଧ କରିଛନ୍ତି କିଛି ନୂଆ କାର୍ଯ୍ୟକ୍ରମ ଶୁଣିବା ପାଇଁ, ଆପଣଙ୍କ ଅନୁରୋଧ ଆମର ମନେ ରହିଲା। ଏସବୁ ଆମର ପରିକ୍ରମା, ଚାଷବାସ, କାକଳି, କିଶୋରସ୍ୱର ଏବଂ ମହିଳା ମହଲ କାର୍ଯ୍ୟକ୍ରମ ମାନଙ୍କରେ ପ୍ରସାରଣ କରିବା ପାଇଁ ଆମେ ଚେଷ୍ଟା କରିବୁ। ଏମିତି ଆପଣ ଆମର ନିୟମିତ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଆପଣଙ୍କର ମନପସନ୍ଦର କାର୍ଯ୍ୟକ୍ରମ ନିଶ୍ଚୟ ଶୁଣିପାରିବେ ହେଲା। ପରବର୍ତ୍ତୀ ଚିଠି,
0: ଏଥର ଚିଠିଟି ଦେଇଛନ୍ତି ଶୀର୍ଷା ଗ୍ରାମରୁ ମାଧବ, ପ୍ରଦୀପ, ମାଳତୀ, ମଧୁସ୍ମିତା, ଶ୍ରାବଣୀ, ଯଦୁ, ରାମ ଏବଂ ଶ୍ୟାମ। ସେମାନେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ବର୍ଷା ଭିଜା ନମସ୍କାର।
1: ଆମର ମଧ୍ୟ ବର୍ଷା ଭିଜା ପ୍ରତି ନମସ୍କାର ଶ୍ରୋତାବନ୍ଧୁ।
0: ପୁଣି ଲେଖିଛନ୍ତି, ଅପା ଏବେ ତ ବର୍ଷା ହେଉଛି, ବିଭିନ୍ନ ପ୍ରକାର ରୋଗ ମଧ୍ୟ ବ୍ୟାପୁଛି, ତେଣୁ ଏସବୁର ସତର୍କତା ପାଇଁ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ନିଶ୍ଚୟ ଶୁଣାଇବେ। ବର୍ଷା ଦିନରେ ତ୍ୱଚାର ଯତ୍ନ ସମ୍ପର୍କରେ ମଧ୍ୟ କାର୍ଯ୍ୟକ୍ରମ କରି ପ୍ରଚାର କଲେ ଆମେମାନେ ସବୁ ଉପକୃତ ହେବୁ। ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ହୋଇପାରୁଛି, ତେଣୁ ସ୍ମିତା ଅପାଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ଜଣାଇଦେବେ। ପରିକ୍ରମା କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ସୁନ୍ଦର ହୋଇପାରୁଛି, ଏମିତି ସୁନ୍ଦର କାର୍ଯ୍ୟକ୍ରମମାନ ଶୁଣାଇଲେ ଆମେ ବହୁତ ଖୁସି ହେବୁ।
1: ଶ୍ରୋତା ବନ୍ଧୁ, ବର୍ଷା ଦିନ ତ ବର୍ଷା ହେବ, ଖରା ଦିନେ ଖରା ହେବ, ଏହା ତ ପ୍ରକୃତିର ଲୀଳା ଖେଳା। ସବୁ ଋତୁରେ ଆମକୁ ନିଶ୍ଚିତ ଭାବରେ ଖାପ ଖୁଆଇ ଚଳିବାକୁ ହେବ, ସତର୍କ ରହିବାକୁ ହେବ। ଏବେ ଯେହେତୁ ବର୍ଷା ଦିନ, ଆପଣମାନେ ବାହାରକୁ ଗଲେ ଛତା ବା ରେନିକୋଟ ନିଶ୍ଚୟ ନେଇକି ଯିବେ, ଖାଦ୍ୟପେୟ ପ୍ରତି ମଧ୍ୟ ସଚେତନ ହେବେ। ଯେଉଁମାନେ ବାହାରେ କାମ କରୁଛନ୍ତି ସେମାନେ ମଧ୍ୟ ଦେହପା ପ୍ରତି ସାବଧାନ ହେବେ, ଶରୀର ପ୍ରତି ହେଳା କଲେ ନିଜର ହିଁ କ୍ଷତି ହେବ, ସ୍ୱାସ୍ଥ୍ୟ ହିଁ ସମ୍ପଦ ପରା। ଜ୍ୱର, କାଶ, ଥଣ୍ଡା ବା ଯେକୌଣସି କାରଣ ହେତୁ ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇ ଦେହକୁ ସୁସ୍ଥ ରଖିବେ। ଆପଣଙ୍କ ଅନୁରୋଧ ମନେ ରଖିଲୁ, ତ୍ୱଚାର ଯତ୍ନ ସମ୍ପର୍କରେ କାର୍ଯ୍ୟକ୍ରମ କରି ନିଶ୍ଚୟ ଶୁଣାଇବୁ। ଆଉ ରହିଲା ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ କଥା, ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ ବହୁତ ଭଲ ଲାଗିବ ନିଶ୍ଚୟ। ମଣିଷ ସବୁବେଳେ ଚାହେଁ ନୂତନତ୍ୱ, ନୂଆ ଶୁଣିବାକୁ, ନୂଆ ପିନ୍ଧିବାକୁ, ନୂଆ ଜିନିଷ ଖାଇବାକୁ, ଏମିତି ସବୁ ନୂଆ ନୂଆ ହିଁ ଭଲ ଲାଗିବ। ନୂଆ ଶିଖିବାକୁ ଆଉ ନୂଆ ଜାଣିବାକୁ ତ ସବୁବେଳେ ଆମେ ଚାହିଁବା। ବହୁତ ଖୁସି ଲାଗିଲା।

0: ବାର୍ତ୍ତା କାର୍ଯ୍ୟକ୍ରମରୁ ଆପଣମାନେ ନୂଆ ନୂଆ କଥା ଶିଖୁଛନ୍ତି, ଜାଣୁଛନ୍ତି ଜାଣି। ସ୍ମିତା ଆପାଙ୍କୁ ଆପଣଙ୍କର ଅଶେଷ ଧନ୍ୟବାଦକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମୁହୂର୍ତ୍ତରେ ଜଣାଇଦେଲୁ। ପରିକ୍ରମା କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛନ୍ତି ଜାଣି ଭଲ ଲାଗିଲା। ଏମିତି ଆହୁରି ଅନେକ କାର୍ଯ୍ୟକ୍ରମ ସବୁ ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାର ପ୍ରସାର କରାଯାଉଛି, ସେ ସବୁକୁ ମଧ୍ୟ ଶୁଣନ୍ତୁ। ଆଉ ସୁଚିନ୍ତିତ ମତାମତ ଦେଇ ଚିଠି ଦିଅନ୍ତୁ। ଚିଠି ଦେବାକୁ ଜମାରୁ ଭୁଲିବେନି ଶ୍ରୋତା ବନ୍ଧୁ, ହେଲା?
1: ଓପା, ଚିଠିରେ ତ ଆଜି ଅନେକ କଥା ହେଲୁ।
0: ହଁ ନିବେଦିତା, ଚିଠିରେ ବହୁତ କଥା ହେଲୁ। ଇଚ୍ଛା ହେଉଛି ଆଉ କିଛି ସମୟ ଗପସପ ହେବାକୁ, ହେଲେ ସମୟ ତା କରିବାକୁ ଦେଲେ ତ?
1: ହଁ ପା, ସମୟ ତ ହେଇଗଲାଣି। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: ହଁ ନିଶ୍ଚୟ। ତେବେ ଶ୍ରୋତା ବନ୍ଧୁମାନଙ୍କୁ ଗୋଟିଏ କଥା କହି ରଖିବା, ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାର ହେଉଥିବା ସବୁ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଏବଂ ସୁଚିନ୍ତିତ ବହୁମୂଲ୍ୟ ମତାମତ ଦେଇ ଚିଠି ଏମିତି ଦେଉଥାନ୍ତୁ ଏଇ ଠିକଣାରେ। ଆମ ଠିକଣା ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ। ନମସ୍କାର।

ଶେଷ ହେଲା ସମୀବେଶୀର କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ଗୀତଟି ଏ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ।

ଶୁଣିଲେ ଗୀତ ଅତୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଇଂରାଜୀରେ ସମ୍ବାଦ ଏବଂ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା।

ଅଭେଦ୍ୟ ପରମାତ୍ମନେ କେବଳ ମମ ସର୍ବସ୍ୱ ରାଜ ରାମ ରାଜୀବ ଲୋଚନ ନଟବାଇ ଭକ୍ତ ଭଗବାନଙ୍କର ଚରଣାରବିନ୍ଦରେ ପ୍ରାର୍ଥନା କରୁଛି। ହେଉଛି ଆମ ମାନଙ୍କର ପ୍ରାରମ୍ଭିକ ସଙ୍ଗୀତ। ଭକ୍ତ ଭଗବାନଙ୍କୁ ଜଣେଇଲା କହିଲା ପ୍ରଭୁ ଜୟ।

0: ପ୍ରଭୁଙ୍କୁ ଏତିକି ଭକ୍ତ ଡାକୁ। ଆଜିର ବିଷୟବସ୍ତୁ ହେଉଛନ୍ତି କୁନ୍ତୀ ମାଙ୍କର ହିମାଳୟରେ ଭଗବତ ଦର୍ଶନ। କାବ୍ୟକର୍ତ୍ତା ପ୍ରଥମତଃ ହିମାଳୟର ସ୍ୱଭାବ ବର୍ଣ୍ଣନା କରିବା ପାଇଁ ଗଲେ
1: କବି ଲେଖିଲେ।

ପବିତ୍ର ମଙ୍ଗଳ ଦାୟିନୀ ଜଗତ ତାରିଣୀ ମା ତହି ଗଙ୍ଗା ହିମାଳୟ ବକ୍ଷକୁ ଭେଦନ କରି ଝର ଝର କୁଳୁ କୁଳୁ ନାଦ ଶବ୍ଦ କରି ତାର ପାଦଦେଶକୁ ଧୌତ କରି ପ୍ରବାହିତ ହେଉଛନ୍ତି। ଆପଣ ମାନଙ୍କ ପାଇଁ କାଳିଦାସ କୁମାର ସମ୍ଭବ କାବ୍ୟରେ କହିଲେ ଲେଖିଲେ ଭଗୀରଥି।

ଦୁଃଖ ଜାହ୍ନବୀର ସ୍ରୋତରେ ଭାସି ଯାଉଛନ୍ତି ମାତା କୁନ୍ତୀ ଡାକିଲେ ଭଗବାନ, ହେ ପାଣ୍ଡବ ପ୍ରିୟ, ହେ ତୁମର ପ୍ରିୟ ମାନଙ୍କୁ ଏତେ ଦଣ୍ଡ ଦେବା କଣ ଆପଣଙ୍କ ମତରେ ଉତ୍ତମ ହେଲା କି? କୁନ୍ତୀ ମାତାଙ୍କ ନୟନ ରୁହ ଧରି ଯାଉଛି, ଡାକୁଛନ୍ତି ଭଗବାନଙ୍କୁ। ବିଲ୍ବ ମଙ୍ଗଳ ଗୋସ୍ୱାମୀ କହିଲେ କହିଲେ ହେ ଗୋପାଳକ, ହେ କୃପା ଜଳ ନିଧେ, ହେ ସିନ୍ଧୁ କନ୍ୟା ପତେ, ହେ କଂସାନ୍ତକ, ହେ ଗଜେନ୍ଦ୍ର କରୁଣା ପାରିନ୍ଦ, ହେ ମାଧବ, ହେ ରାମାନୁଜ, ହେ ଜଗତ୍ରୟ ଗୁରୁ, ହେ ପୁଣ୍ଡରୀକାକ୍ଷ, ଗୋବତ୍ସା ପ୍ରତିପାଳନ କୁଞ୍ଜ ସଦନେ ତ୍ରାହି ତ୍ୱମେବଂ ପ୍ରଭୁ। ତଥାପି କୁନ୍ତୀ ମାତାଙ୍କର ଚିତ୍ତ ସନ୍ତୋଷ ହେଉନାହିଁ, ପ୍ରଭୁଙ୍କୁ ଆଉ ପଦେ ଡାକୁଛନ୍ତି। ଇନ୍ଦ୍ରଗୀତ ଗୋବିନ୍ଦରେ କବି ଜୟଦେବ ଗୋସ୍ୱାମୀ ଲେଖିଲେ, କହିଲେ ପ୍ରଭୁ

ବାବୁଙ୍କୁ ମା ଡାକୁଛନ୍ତି, ଝର ଝର ଆଖିରେ ଲୁହ ଧରି ଯାଉଛି। କୁନ୍ତି ମାତାଙ୍କର ମନ କଥାକୁ ଅନ୍ତର୍ଯ୍ୟାମୀ ଭଗବତ ବାସୁଦେବ ଅନ୍ତରେ ଜାଣିଲେ, କଲେ।

ବାସୁଦେବ ଅନ୍ତର କଥା ଜାଣି କୁନ୍ତୀ ମାତାଙ୍କର ନିକଟତର ପ୍ରବେଶ ହେଲେ, ଏହା ଦେଖି କୁନ୍ତୀ ଭଗବତ ବାସୁଦେବଙ୍କର ଚରଣାରବିନ୍ଦରେ ପ୍ରଣାମ ଜଣେଇଲେ। ଭଗବତ ବାସୁଦେବ କହିଲେ, ମା କିକଲ।

ହେ ମା, ତମେ ଆଜି ବଡ ଅନ୍ୟାୟ କଲ ମା। ମୁଁ ହେଉଛି ତୁମର ପୁଅ, ତୁମେ ମୋର ମା। ଏ ଜଗତରେ କୌଣସି ମା ତାର ପୁଅର ପାଦ ତଳେ ପ୍ରଣାମ କରେ କି? ମାଲ ତୁ ମତେ ଆଜି ପ୍ରଣାମ କଲୁ ନାହିଁ ଯେ ସବୁଦିନ ପାଇଁ ମୁଁ ଆୟୁଷ କ୍ଷୀର୍ଣ୍ଣ କରିଦେଲୁ। କୁନ୍ତୀ କହିଲେ, ବାପାରେ, ମୁଁ କେବେ ଅନ୍ୟାୟ ପଥକୁ ଅବଲମ୍ବନ କରେ ନା। ମୁଁ ଯାହା କରେ ଜଗତର ମଙ୍ଗଳ ପାଇଁ, ଜଗତର କଲ୍ୟାଣ ନିମିତ୍ତ କରେ। ତାହେଲେ ଏଥିରୁ ଶିକ୍ଷା ମିଳିଲା କଣ ଆଜ୍ଞା? ମା କେବେ ପୁଅକୁ ପ୍ରଣାମ କରେ କି? ମା କେବେ ପୁଅକୁ ନମସ୍କାର କରେ କି? ନା ବାପା କେବେ ପୁଅକୁ ନମସ୍କାର କରେ କି? କିନ୍ତୁ ଆଜି ଏଠି ତାର ବିପରୀତ କଥା ହେଲା। କୁନ୍ତୀ ମା କହିଲେ, ପ୍ରଭୁ, ମୁଁ ତତେ ନମସ୍କାର କରିବାଟା କଣ ଭୁଲ ହେଲା କି? ନାଇଁ ନାଇଁ ନାଇଁ ନାଇଁ ବାପା।

କହିଲେ ବାବୁ ବାସୁଦେବ, ଆକାଶରୁ ଉତ୍ପତ୍ତି ହୋଇଥିବା ତୈଳ ବୋଇଲେ ଜଳ ବର୍ଷାରେ ପରିଣତ ହୋଇ ନଦୀ ନାଳ ପୁଷ୍କରିଣୀ ଭରି ହୋଇଯାଏ, ଇଏ ସମସ୍ତ ବନ୍ୟା ଜଳରେ ପରିଣତ ହୋଇ କହିବାଣୀ ଯାଏ କହିଲୁ ନା? ଏ ଦେଖ

ସଜନା ମଣ୍ଡଳୀ, କୁନ୍ତୀ ମା କହିଲେ ବସୁଦେବ, ଆରେ ବ୍ରହ୍ମାଙ୍କ ଠୁ କଣ ମୁଁ ଅଧିକ, ଶିବଙ୍କ ଠାରୁ କଣ ମୁଁ ଅଧିକ, ଶିବ ବ୍ରହ୍ମାଦି ଅମର ବୃନ୍ଦ ମାନେ ଯୋଉ ନମସ୍କାର କରୁଛନ୍ତି ତୁମକୁ, କୁହ ତ ବାସୁଦେବ ତମେ କଣ ବୟସରେ ତାଙ୍କଠୁ ସାନ ନା ନାଇଁ ବଡ? ଏ ଦ୍ୱାପର ଯୁଗ ପାଇଁ ତମେ ତ ବ୍ରହ୍ମାଙ୍କ ଠୁ ବୟସରେ କମ, ଶିବଙ୍କ ଠୁ ବୟସରେ କମ, ତାହେଲେ ବାପା ମୁଁ ତୁମକୁ ନମସ୍କାର କଲେ କ୍ଷତି କଣ ହେଲା? ସମସ୍ତ ଦେବଦେବୀ ମାନଙ୍କର ନମସ୍କାର, ଇଏ ଜଣଙ୍କ ନିକଟକୁ ଯାଏ ସିଏ ହେଉଛନ୍ତି ଆଜ୍ଞା କୃପା ସିନ୍ଧୁ ଜଗନ୍ନାଥ। ଏ କଥା ଶୁଣି ଭଗବାନ କୃଷ୍ଣ କହିଲେ, କହିଲେ ମା ମୋ ପ୍ରିୟ ପାଣ୍ଡବ ମାନେ କେଉଁଆଡେ ଗଲେ? ଅନେଇଲା ବେଳକୁ ସାରି ପାଣ୍ଡବେ ପ୍ରଭୁଙ୍କର ସନ୍ନିଧି ଆସି ପ୍ରବେଶ କଲେ। ଧର୍ମରାଜଙ୍କୁ ଦେଖି ଭଗବତ ବାସୁଦେବ କୃଷ୍ଣ ଯାଇ ତାଙ୍କ ଶ୍ରୀଣାରବିନ୍ଦର ପ୍ରଣାମ ଜଣେଇଲେ। ଭଗବାନଙ୍କର ପାଦରେ ପ୍ରଣାମ ଜଣେଇ ଅର୍ଜୁନ ଏଠି କହିଲେ, କହିଲେ

ଏମିତି କାନ୍ଦି କରି କହିଲେ ହେ କନେ ତତେ ଏତିକି ମାତ୍ର କହୁଛେ, ଚାହିଁ ଦେଖେ ପିଲାମାନଙ୍କୁ ମୋର, ତୋର ଯିଏ ଅତ୍ୟନ୍ତ ପ୍ରିୟ ପାଣ୍ଡବ ମାନେ ତାଙ୍କ ଅବସ୍ଥାକୁ ଦେଖ। ବୃଦ୍ଧାଶ୍ରମରେ ମୁଁ ତୁମର ମା ହିସାବରେ ବଣ ଜଙ୍ଗଲରେ ବୁଲିଯିବାଟା କଣ ଠିକ ହେବ? ଏତିକି ବେଳେ ଏ କଥା ଶୁଣିବା ମାତ୍ର କେ ଭଗବାନ କହିଲେ କହିଲେ ମାଲ ତୁ ଆଉ ସୂଚନା କର ନାହିଁ, ସ୍ୱଳ୍ପ ସୀମିତ ଦିନ ମଧ୍ୟରେ ମୁଁ ତୋ ପିଲାଙ୍କର ଦୁଃଖ ବିନାଶ କରିବି। ହେଲେ ମା ତୁ କଣ କହିବା କଥା ମାଗିବା କଥା ମାଗ, ଏବେ ତମର ସମୟ ଆସି ପୂର୍ଣ୍ଣ ହେବା ପାଇଁ ବସିଲାଣି, ତୁ ଯାହା ମାଗିବା କଥା କୁହ ମୁଁ ସେଟା କହିବି। ଏଇଠି ଆଜ୍ଞା କୁନ୍ତି କହିଲେ କହିଲେ ପୁଅରେ କନେ ଟିକେ ମନ ଦେଇ ଶୁଣ, କହିଲେ ପ୍ରବାସୀ ବନବାସିଞ୍ଛ ଏ ପିତୃମା ତୁ ହରାୟଛ ଇଏ ଋଣୀ ରୋଗୀ ଗୃହ ତ୍ୟାଗୀ ଇଏ ପରାର୍ଣ୍ଣ ଭୋଗୀ ଚିର ଦୁଃଖୀ। ବ୍ୟାସ କହିଲେ ଭଗବାନ କୁନ୍ତି କହୁଛନ୍ତି କହିଲେ ମା ଏଇ କଥା ଶୁଣିବି ବୋଲି କହୁଥିଲୁ ନା ମା ହବନି? କହିଲୁ ଦେଖି ବାପା ଇଏ ଦୁଃଖ ଠାରୁ ବଳି ଆଉ ଅନ୍ୟତ୍ର ଦୁଃଖ କିଛି ଅଛି କି? ଭଗବାନ କୃଷ୍ଣ କହିଲେ ମା ଲୋ ତୋ ପିଲାମାନଙ୍କ ପାଇଁ ଯୋଉ ବନବାସ ଅଛି, ଯୋଉ ପ୍ରବାସ ଦୁଃଖ ଅଛି, ଇଏ ସମସ୍ତ ଦୁଃଖ ଅଳ୍ପ ଦିନରେ ମୁଁ ମେଣ୍ଟନ କରିଦେବି, ସମସ୍ତ ବିଷାଦ ତୋର ମୋଚନ କରିବି। ହେଲେ କଣ ତୁ ମାଗୁଛୁ ମତେ ମାଗେ? ମା କୁନ୍ତି କହିଲେ ପୁଅରେ ଯଦି ମାରିବି ମାଗିବି ତୁ ଆଗେ ସତ୍ୟ କର। ଭଗବାନ କୃଷ୍ଣ ସତ୍ୟ କଲେ କହିଲେ ସତ୍ୟ ଟି ଅଟେ

ଭଗବାନ କୃଷ୍ଣ ଯେତେବେଳେ ସତ୍ୟବାଦି ସତ୍ୟରେ ଆବଦ୍ଧ ହୋଇଛନ୍ତି, ଏତିକି ବେଳେ କୁନ୍ତି ମାତା କହିଲେ, ପୁଅ କହ ନେଇ ମୁଁ ଏତିକି ମାଗୁଛି ପ୍ରଭୁ, ଇଏ ମୋ ପୁଅ।

ଶକୁନ୍ତି ମା କହିଲେ, କହିଲେ କହ୍ନେଇରେ ମୁଁ ଏତିକି ମାତ୍ର କହୁଛି, କରିବୁ ନା, ସତ୍ୟ କରିଛୁ ନାସ୍ତି କରିବୁ ନା, ମୁଁ ତତେ ଏଇ ବର ମାଗୁଛି, ମୋ ପିଲାମାନଙ୍କୁ ସବୁଦିନ ପାଇଁ ଚିରା ଦୁଃଖୀ କରିଦେ। ଭଗବାନ ବାସୁଦେବ ହସିଲେ, କହିଲେ ମା ଜଗତରେ ଯୋଉ କଥା ଅସମ୍ଭବ ବିଡ଼ମ୍ବନ କଥା, ତୁ ଆଜି ସେଇ କଥା ଗୁଡାକ ଶୁଣେଇଲୁ, କୁହ ତ ଜନନୀ ଏ ଜଗତ ଆଜି ଶିକ୍ଷା ପାଉ, ଇଏ ସମାଜ ଶିକ୍ଷା ପାଉ, କୁହ ତ ଦେଖି ସମାଜରେ କୌଣସି ମା ତା ପିଲାର ଅମଙ୍ଗଳ କାମନା କରିପାରେ କି, ତା ପିଲାର ଅମଙ୍ଗଳ ଚିନ୍ତା କରିପାରେ କି, ତା ପିଲାର ଆୟୁଷ ହାନି କରିପାରେ କି। ମା ତୁ ଆଜି କେମିତି ଭାବରେ କହିପାରୁଛୁ? ଭଗବାନ ବାସୁଦେବ କହିଲେ, କହିଲେ

ଭଗବାନ କୃଷ୍ଣ କହିଲେ ମା ଲୋ, ଏ ଜଗତର ଶିକ୍ଷା ପ୍ରଦାୟୀନି ମା, କଲ୍ୟାଣ ଦାୟିନି ମା, ଆଜି ମା ମାନେ ସମସ୍ତେ ଦେଶବାସୀ ପୁରପଲ୍ଲୀରେ ସମସ୍ତ ମା ମାନେ ଆଜି ଏଇ ଚିନ୍ତାଧାରା ରଖନ୍ତୁ, ତାଙ୍କ ପିଲାମାନଙ୍କ ପାଇଁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ମୁଁ କୁନ୍ତି ମାତ ହୋଇଯାଏ, ମୋ ପିଲାମାନେ ପାଣ୍ଡବ ହୋଇଯାଆନ୍ତୁ, ପ୍ରଭୁଙ୍କର କରୁଣା ଭିକ୍ଷା କରିବା ନିମନ୍ତେ।

ଯେମିତି ମା ତେତେବେଳେ ଏ କଥା କହିଛନ୍ତି ଭଗବାନ କାନ୍ଦି ପକେଇଲେ, କହିଲେ ମା ତୁ ଏ କଥା କହିପାରିଲୁ ମୋ ପାଣ୍ଡବ ମାନଙ୍କର ଦୁଃଖ ରାଶି ହରଣ ହେବା ପୂର୍ବରୁ, ତୁ ପୁଣି ତାଙ୍କୁ ଚିର ଦୁଃଖୀ ବୋଲି ଏଇ ବର ମୋଠୁ ମାଗି ପାରିଲୁ। କୁନ୍ତୀ କାନ୍ଦିଲା, କହିଲା ପ୍ରଭୁ ଏ କଥା କାହିଁକି କହିଲି କି, ଯେବେ ବିପୁଳ ସମ୍ପଦେ ପିଲାମାନେ ମୋର ମଣ୍ଡନ ହୋଇ ରହିବେ।

କୁନ୍ତୀ କହିଲେ, ପ୍ରଭୁ ଯଦି ମୋ ପିଲାମାନେ ବିପୁଳ ସମ୍ପଦର ମାଲିକ ହୋଇଯିବେ ତାହେଲେ ତାଙ୍କ ହୃଦୟରେ ଅହଙ୍କାର ଗର୍ବ ମନୋଭାବ ଆସିଯିବ, ଆଉ ତୋର ନାମକୁ ସିଏ ଟିକିଏ ତୁଣ୍ଡରେ ନେଇପାରିବେ ନାହିଁ ପ୍ରଭୁ। ତେଣୁ ଏଇଥିଲାଗି ମୁଁ ତୋତେ କହୁଛି ପ୍ରଭୁ, ଯଦି ମୋ ପିଲାମାନେ ଚିର ଦୁଃଖୀ ହୋଇଥିବେ ଦୁଃଖରେ ପଡ଼ି, ମୋ ପିଲାମାନେ ତୋର ନାମକୁ ଟିକିଏ କୀର୍ତ୍ତନ କରୁଥିବେ ପ୍ରଭୁ, ଏତିକି ସୁଦୟ ହେଉ ବାସୁଦେବ ଶେଷ।

ଭଗବାନ କୃଷ୍ଣ କାନ୍ଦିଲେ କହିଲେ ମା ତୁ ଧନ୍ୟା, ତୋ ଭଳି ମାର ଦର୍ଶନରେ ମୁଁ ଆଜି ନିଜେ ଧନ୍ୟ ହୋଇଛି। ହେ ସମସ୍ତ ଭାରତୀୟ ବାସୀ ମାତୃଭଣ ମାନେ ତମକୁ ଏତିକି ପ୍ରାର୍ଥନା କରାଯାଉଛି। ହେ ଉତ୍କଳର ସମସ୍ତ ପୁରପଲ୍ଲୀର ମା ଝିଅ ଭଉଣୀ ମାନେ ତମେ ସମସ୍ତେ ଆଜି କୁନ୍ତୀ ମା ସାଜି ଯାଅ, ନିଜ ପିଲାମାନଙ୍କୁ ଚାରି ପାଣ୍ଡବରେ ସଜେଇ ଭଗବାନଙ୍କର ଚରଣାରବିନ୍ଦରେ ପ୍ରାର୍ଥନା କର ବିଶ୍ୱର କଲ୍ୟାଣ ନିମନ୍ତେ। ଭଗବାନ କହିଲେ ମା ଲ ଏଭଳି ମା ଦୁନିଆ ମଧ୍ୟରେ ଦେଖିବା ପାଇଁ ବିରଳ, ତୋ ଭଳି ମା ପାଇ ମୁଁ ଆଜି ଖୁସି ହୋଇଛି, ଆନନ୍ଦ ହେଉଛି। ମା ତୁ ଏଇ ଦେହ ବହି କରି ସ୍ୱର୍ଗକୁ ଚାଲିଯାଅ, ମା ତୋ ପିଲାମାନଙ୍କ ଦାୟିତ୍ୱ ମୋତେ ଲାଗିଲା, ମୋ ଭଗବତ ରୂପ ଦର୍ଶନ ମା ତ ଆଜ ଶେଷ ଦିନ କର।

ଭଗବତ ବାସୁଦେବ କହିଲେ ମା ଲୋ, ଏତେ ଦିନ ତମମାନଙ୍କ ସଂସ୍ପର୍ଶରେ ଆସିବା ଭିତରେ ଆଜି ମୁଁ ତୁମର ମନ କଥା ଭଲ ଭାବରେ ଅବଗତ ହୋଇପାରିଛି। ତେଣୁ ହେ ମା, ତୋ ଚରଣ ଅରବିନ୍ଦରେ ମୁଁ ଅନନ୍ତ କରି ପ୍ରଣତି ଜଣାଉଛି। ମା, ମୋର ଶେଷ ନମସ୍କାର ନିଏ ମା, ଆଉ ଶେଷ ଦିନ ପାଇଁ ତୋ କନେଇକି ଦେଖିବୁ ନାହିଁ। ଭଗବତ ଦର୍ଶନ।

ସମସ୍ତଙ୍କୁ ଦୟା କରିବେ ପ୍ରଭୁ ନମା କଲ୍ୟାଣୀ ବାଞ୍ଚିବେ ସଦାନନ୍ଦର ମା ମାଉସୀ ଭଣୀ ମାନେ ସର୍ବେ ଦେବ ହୁଳ ହୁଳ ହଙ୍ଗ ଦିନ ଜନ ସରଣ ରକ୍ଷଣ ସମ୍ପୂର୍ଣ୍ଣ ସାଗରେ ପ୍ରିୟ ଦରବାର ଏକ ସ୍ୱରେ ହରି ବୋଲ ହୁଳହୁଳି କର।

ଶୁଣିଲେ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ତସବିରର କେତେଟି ଗୀତ।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ତସ୍ବିର କେତେରେ ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।